ଆକାଶବାଣୀ କେନ୍ଦୁଝର, ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 26 ଦିନ, ଇଂରେଜୀ 2026 ମସିହା ଜୁନ୍ ମାସର 16 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡିଓ ଘଡ଼ିରେ ପ୍ରାତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଜୟ ହନୁମାନ ପବନ ନନ୍ଦନ ମହାବୀର ଜୟ ଜୟ ରଘୁନାଥଙ୍କର ଭକ୍ତ ପ୍ରବର କପିବର ଜୟ ଜୟ ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି କଣ୍ଠଶିଳ୍ପୀ ସରୋଜ କୁମାର ପରିଡ଼ା ଶିଳ୍ପୀଙ୍କ କଣ୍ଠରେ ନଗେନ୍ଦ୍ର ମହାପାତ୍ରଙ୍କ ଗୀତ ରଚନା।

ସୂରୁଜ ବୁକୁରେ ସୁନାର ଆଲୋକ, ଜ୍ୟୋତ୍ସ୍ନାର ଶୀତଳ ଧାରା, ଗୋଲାପ ଅଧରି ରୂପର ଗାରିମା, ଉଆଁସ ଆକାଶେ ତାରା। ପରବର୍ତ୍ତୀ ଭକ୍ତି ନୈବେଦ୍ୟ ଅଲେଖ ଚନ୍ଦ୍ର ସାମଲଙ୍କ କଣ୍ଠରେ ଶରତ ଚନ୍ଦ୍ର ମହାପାତ୍ରଙ୍କ ଗୀତ ରଚନା।

କିମନ୍ତର ତୁହି କଲୁ ଜଗନ୍ନାଥ, କେଉଁ ପାଠ ତୋତେ ଜଣା, ପତଙ୍ଗ ପରି ମୋ ଧାଇ ସେ ଚରଣେ ହୁଏ ନାହିଁ ବାଟବଣା। ଏଥର ଶିଳ୍ପୀ ଅସୀମା ପଣ୍ଡା ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କ ଗୀତ ରଚନାରୁ।

0: ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ସରୋଜ କୁମାର ପରିଡ଼ା, ଅଲେଖ ଚନ୍ଦ୍ର ସାମଲ, ଅସୀମା ପଣ୍ଡା, କେଶବ ଚନ୍ଦ୍ର ସାହୁ ଏବଂ ସେବାରାଣୀ ମହାପାତ୍ର। ଗୀତ ରଚନା କରିଥିଲେ ନଗେନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ମହାପାତ୍ର, ମୀନାକ୍ଷୀ ଦେବୀ, ରାଜେନ୍ଦ୍ର କିଶୋର ହରିଚନ୍ଦନ ଏବଂ ତପନ ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ।

ପ୍ରଣାମ ଶ୍ରୋତା ବନ୍ଧୁ, ଆମ ଭାରତ ଏକ କୃଷି ପ୍ରଧାନ ଦେଶ। ଏଠି 60% ଲୋକ କୃଷକ। ଆମର ଅଧିକ ଉପାର୍ଜନ କୃଷିରୁ ହିଁ ଆସିଥାଏ। ତେଣୁ କୃଷିକୁ ଭାରତର ଆର୍ଥିକ ମେରୁଦଣ୍ଡ ଭାବରେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିବା ପର୍ବପର୍ବାଣୀ ସହିତ କୃଷିକୁ ବି ଯୋଡ଼ି ଦିଆଯାଇଥାଏ। ଓଡ଼ିଶା ମଧ୍ୟ କୃଷିକୁ ବେଶ୍ ଗୁରୁତ୍ୱ ଦେଇଛି। କୃଷିଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାର ଅନେକ ପର୍ବପର୍ବାଣୀ ସହିତ କୃଷି, କୃଷକ ଓ ପ୍ରକୃତି ଯୋଡ଼ି ହୋଇଛନ୍ତି। ତା ଭିତରୁ ମାଟିକୁ ପୂଜା କରିବା, ସମ୍ମାନ ଦେବା ପାଇଁ ଗୋଟିଏ ସ୍ୱତନ୍ତ୍ର ପର୍ବ ହେଉଛି ରଜ ପର୍ବ। ଏଠି ଏକାଧାରରେ ସାମାଜିକ, ପାରମ୍ପରିକ, କୃଷି ଓ ପ୍ରକୃତିକୁ ଉପାସନା କରାଯାଏ। ଏହା ଓଡ଼ିଆମାନଙ୍କର ବଡ଼ ପର୍ବ। ଏହାକୁ ଗଣପର୍ବ ବି କୁହାଯାଏ। ଗ୍ରୀଷ୍ମ ଉତ୍ତାପରେ ସମଗ୍ର ପୃଥିବୀ ଆଉଟି ହୋଇଥାଏ। ଠିକ୍ ଏତିକିବେଳେ ପୃଥିବୀ ପୃଷ୍ଠରୁ ବାଷ୍ପ ସହ ଏକ ପ୍ରକାର ସ୍ୱତନ୍ତ୍ର ତରଳ ପଦାର୍ଥ ନିଗିଡ଼ିଥାଏ। ସେହି ତରଳ ପଦାର୍ଥକୁ ପୃଥିବୀ ମାତାର ରଜ ବୋଲି ଶାସ୍ତ୍ରରେ କୁହାଯାଇଛି। ଯେମିତି ନାରୀଟିଏ ନିର୍ଦ୍ଦିଷ୍ଟ ବୟସରେ ସନ୍ତାନ ଧାରଣ ପାଇଁ ଉପଯୁକ୍ତ ହୁଏ, ଠିକ୍ ସେମିତି ରଜସ୍ୱଳ ମାଟି ଚାଷ ପାଇଁ ଉର୍ବର ହୋଇଥାଏ। ସବୁ କାମଧାମ ସାରି ଚାଷୀ ଭାଇ ଟିକେ ବିଶ୍ରାମ କରିଥାନ୍ତି। ଖାଲି ତ ବିଶ୍ରାମ କରିବେନି, ତା ସହିତ ଏହି ତିନି ଦିନକୁ ମୌଜ ମଜଲିସ୍ରେ ବି ବିତେଇ ଦିଅନ୍ତି। ପିଠାପଣା, ସଜବାଜ ସହିତ ବନ୍ଧୁମେଳରେ ଦିନ କାଟି ଦିଅନ୍ତି। ତା ସହିତ ଗୋଟିଏ ବଡ଼ କଥା ହେଲା, ଯେଉଁ ପ୍ରକୃତି ଆମକୁ ଜୀବନ ଜୀବିକା ଦେଇଛି, ସେହି ପ୍ରକୃତିକୁ ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ସହିତ ପୂଜା କରାଯାଏ, କୃତଜ୍ଞତା ଜଣାଯାଏ। ଏମିତିରେ ତ ଆମେ ପାଣି, ପବନ, ନିଆଁ, ଆକାଶ, ଗଛ, ଲତା, ଜୀବଜନ୍ତୁ, ନଦୀ, ପାହାଡ଼ ଆଦିକୁ ଦେବଦେବୀ ଭାବରେ ପୂଜା କରୁ, ପ୍ରକୃତିକୁ ସମ୍ମାନ ଦେଉ। ତା ଛଡ଼ା ପୃଥିବୀକୁ ମା ଭାବି ତିନି ଦିନ ଯାଏ ରଜ ପର୍ବ ପାଳନ କରୁ। ରଜର ଶେଷ ଦିନ ମାଟି ପାଇଁ ବିଶେଷ ପୂଜାର ଦିନ, ଏହାକୁ କୁହାଯାଏ ଭୂଇଁ ନିଅଣ। ଆମେ ଜନ୍ମଦାତ୍ରୀ ମା'କୁ ଯେମିତି ସମ୍ମାନ କରୁ, ପୃଥିବୀ ମା'କୁ ବି ସେମିତି ସମ୍ମାନ ଦେଉ। ନାରୀ ମା'ଙ୍କର ଏକ ରୂପ। ଜନ୍ମଦାତ୍ରୀ ମା' ସନ୍ତାନ ଜନ୍ମ ଦେଲା ପରେ ତାକୁ କୋଳରେ ଧରେ, ହୃଦୟରୁ ସ୍ନେହ ଅଜାଡ଼ି ଦିଏ। ସେମିତି ପୃଥିବୀ ମା' ଆମକୁ କୋଳରେ ଧରିଛି। ଜନ୍ମଦାତ୍ରୀ ସିନା ନିର୍ଦ୍ଦିଷ୍ଟ ଦିନ ପାଇଁ ଗର୍ଭରେ ଧରିଥିଲା, ମାତ୍ର ପୃଥିବୀ ମାତା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତା ଛାତିରେ ଆମକୁ ଧରିଥାଏ। ସମସ୍ତେ ତାର ସନ୍ତାନ ହେଲେ ପୃଥିବୀ ମାତା କୋଉ କାଳରୁ ଥିଲା, ଅଛି ଏବଂ ରହିବ। ଜନ୍ମଦାତ୍ରୀ କୋଳରେ ଜୀବନଯାତ୍ରାର ଆରମ୍ଭ ହେଲାବେଳେ ପୃଥିବୀ ମା' କୋଳରେ ହୁଏ ମହାଯାତ୍ରା। ସେ ଧାରଣ କରେ ବୋଲି ତା ନାଁ ଧରଣୀ। ଜନ୍ମ ପୂର୍ବରୁ ଜନ୍ମଦାତ୍ରୀ ସନ୍ତାନ ପାଇଁ ଖାଦ୍ୟ ସାଇତିଥାଏ, ମାତ୍ର ପୃଥିବୀ ସାରା ଜୀବନ ପାଇଁ ଖାଦ୍ୟ ଯୋଗେଇଥାଏ, ନିଜକୁ ଶସ୍ୟଶ୍ୟାମଳ କରି ରଖିଥାଏ। ଜନ୍ମଦାତ୍ରୀ ସନ୍ତାନକୁ ଶିକ୍ଷା ଦିଏ, ପୃଥିବୀ ନିରବରେ ଅନେକ ଶିକ୍ଷା ଦିଏ। ମା ଆଉ ପୃଥିବୀ ଏକାଭଳି, ନାରୀ ହିଁ ମାଙ୍କର ଏକ ରୂପ। ଏହି ବିଧିଟିକୁ ରକ୍ଷା କରିବା ପାଇଁ ପୂର୍ବପୁରୁଷମାନେ କେତୋଟି ନିୟମ କରିଛନ୍ତି। ନାରୀଟିଏ ପୃଥିବୀର ପ୍ରତିରୂପ ହେତୁ ଏହି ସମୟରେ ଝିଅମାନଙ୍କୁ ଭୂଇଁରେ ଖାଲି ପାଦରେ ଚାଲିବାକୁ ନିଷେଧ କରାଯାଇଥାଏ। ଅନେକ ସମୟ ଦୋଳିରେ ଝୁଲି ଝୁଲି ରହିବାକୁ ହୁଏ। ରୋଷେଇବାସ ଓ ଶିଳଚକିର ବ୍ୟବହାର କରିବାକୁ ମନା ହୋଇଥାଏ। ରଜ ପୂର୍ବରୁ ପ୍ରସ୍ତୁତ ପିଠା ଓ ଖାଦ୍ୟକୁ ଖାଇବାକୁ ହୁଏ। ତା ସହିତ ପାନ ଖିଆଯାଏ, କାରଣ ପାନ ଗରିଷ୍ଠ ଖାଦ୍ୟକୁ ହଜମ କରେ। ଧରିତ୍ରୀ ମା'କୁ ପ୍ରଣାମ କରି ପୂଜା ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ମାଟି ମା'କୁ ଅନୁମତି ମଗାଯାଏ। ରଜ ସରିଗଲେ ବସୁମତୀ ଗାଧୁଆ ହୁଏ। ଆଧୁନିକତା ଓ ପ୍ରଗତିର ଅକ୍ଟୋପାସ୍ କବଳରେ ଆମ ପ୍ରଥା ପରମ୍ପରା କବଳିତ ହେଲେ ମଧ୍ୟ ଓଡ଼ିଆର ମାନସିକତାରେ ଏବେ ବି ପର୍ବପର୍ବାଣୀର ମହତ୍ତ୍ୱ ରହିଛି।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବିଦୁର ଉଦ୍ଧବଙ୍କୁ ରାମକୃଷ୍ଣଙ୍କ ସହିତ ପ୍ରଦ୍ୟୁମ୍ନ ଆଦି କୃଷ୍ଣନନ୍ଦନ ମାନଙ୍କ କୁଶଳ ସମ୍ବାଦ ପଚାରିଲେ। ଶ୍ରୀହରିଙ୍କ ଶୁଭବାର୍ତ୍ତା ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ ହେଲା। ଉଦ୍ଧବ ତାଙ୍କୁ କଂସ ବିନାଶ, ରୁକ୍ମିଣୀ ବିବାହ, ସତ୍ୟଭାମା ବିବାହ ଆଦି ବିଷୟ ବର୍ଣ୍ଣନା କଲେ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥି, ପ୍ରଯୋଜନା ସୁହାସ ମହାନ୍ତି। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ, ଜୀବର ଭଲମନ୍ଦ ବାଣୀ ମରଣ କାଳେ ହୁଏ ଜାଣି। ଧନ ଅର୍ଜିଲେ ଧର୍ମ କରି ଧର୍ମୀ ପ୍ରାପ୍ତ ନରହରି, ଉତ୍ତମ ସଙ୍ଗେ ସଙ୍ଗଜାର ସେ କରେ ଉତ୍ତମ ବ୍ୟବହାର। ଦଣ୍ଡିବା ଶକ୍ତି ଯାର ଥାଏ ସେ ପୁଣି କ୍ଷମା ଆଚରଇ, ଜଳେ ଯେସନେ ପଦ୍ମ ଥାଇ ତା ଦେହେ ଜଳନ ଲାଗଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ

0: ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। भारत स्लोवाकिया देशयोः सम्बन्धः समग्र सहभागित्वेन संवर्धितः अस्ति। ब्रातिस्लावा नगरे प्रधानमन्त्रिणा नरेन्द्र मोदिना तस्य स्लोवाकिया समकक्षीयेण रॉबर्ट फिको इत्यनेन सह वार्तालापस्य अनन्तरं श्रम, प्रवास, डिजिटल, तंत्रज्ञान, रक्षादिषु प्रमुखेषु क्षेत्रेषु सहकारं वर्धयितुं उभौ पक्षौ समग्र एकादश सन्धिपत्रेषु हस्ताक्षरितवन्तौ। पश्चात् संयुक्तवार्ताहर सम्मेलनं संबोधयन् श्रीमोदी अवदत् यत् सम्बन्धानाम् उन्नतिः सह विश्वासानां, प्राथमिकतानां, भविष्यस्य च प्रतीकः अस्ति। कस्यापि भारतीय प्रधानमन्त्रिणः यूरोपीय राष्ट्र

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତି ଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଜୁଆଙ୍ଗ ଗୀତ ସକାଳ 7:30 ରେ। ପରିବେଷଣ କରିବେ ଦାମୋଦର ଜୁଆଙ୍ଗ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30 ରେ। ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02 ରେ। ପୂର୍ବାହ୍ନ 10:30 ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1307 ଭାଗ ଶୁଣିପାରିବେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ TMF ଦିନ 1:20 ରେ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00।

ଯୁବ ଶ୍ରୋତାବନ୍ଧୁଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ ସନ୍ଧ୍ୟା 5:30 ଆଦିବାସୀ ଗୀତକ୍ରମରେ ଶୁଣିବେ ବାଥୁଡ଼ି ଗୀତ। ବନେଶ୍ୱରୀ କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ବିଶ୍ୱନାଥ ନାୟକ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ କୃଷିଭିତ୍ତିକ ପର୍ବ ରଜ। ଏ ସମ୍ପର୍କରେ ସୁଧାକର ଦାସଙ୍କ ସହିତ ଏକ ସାକ୍ଷାତକାର। ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15 ସାପ୍ତାହିକ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ସିରିଜ 12 ବର୍ଷର ସରକାର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ରାତି 10:35 ସିନେତରଂ କାର୍ଯ୍ୟକ୍ରମ ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ

ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇ ସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଅପଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି।

0: ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲନିନୋ ପ୍ରଭାବକୁ ଦୃଷ୍ଟି ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ର ତଳଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲିଯାଉଥିବା ଶିରାଗୁଡ଼ିକୁ ହାମୁରିଡାଲ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳ ରୋଗ ବା ପୁରୁଣା ଗ୍ୟାସ୍ ବେମାରୀ, ଗୋଟେ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତରଳ ଝାଡ଼ା ହେବା ଇତ୍ୟାଦି। ଅର୍ଶ ରୋଗର ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶ ଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧଗଧଗ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶ ରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷୟ, ଯନ୍ତ୍ରଣା, ପୋଡ଼ାଜଳା, ମଳଦ୍ୱାର କୁଣ୍ଡା ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ଭଲ ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟ ଶୈଳୀ ଓ ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ ପାଣିରେ ରୋଗୀ ଯଦି ମଳଦ୍ୱାରକୁ ବୁଡ଼ାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ, କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶ ରୋଗୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କା ଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶ ରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।

0: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶରୋଗର ହୋମିଓପାଥିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ବିକ୍ରମ କେଶରୀ ମିଶ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 crore ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ୱନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 crore ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 days ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 days ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ ୟୁଜି ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000ରୁ ଅଧିକ ପଦବୀ ପାଇଁ 13000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତରସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ଼ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60-ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସ୍ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ତେଲା ଫୁଏନ୍ତେ କହିଛନ୍ତି, କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣିଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କେନ୍ଦୁଝର ସମୟ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

ପ୍ରାଚ୍ୟର କୋଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ପରିବେଷଣ କରିଛନ୍ତି ଦାମୋଦର ଜୁଆଙ୍ଗ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ପ୍ରଚାର କଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ପରିବେଷଣ କରିଥିଲେ ଦାମୋଦର ଜୁଆଙ୍ଗ ଏବଂ ସାଥୀ କଳାକାର।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଭଲ କଥା ଚିନ୍ତା କରନ୍ତୁ, ଭଲ କାମ କରନ୍ତୁ, ଜୀବନରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସ୍ୱପ୍ନଟି ଏପରି ଥିଲା କି ଆକବରଙ୍କର ସବୁ ଦାନ୍ତ ପଡ଼ିଯାଇଛି, କେବଳ ଗୋଟିଏ ଦାନ୍ତ ରହିଛି। ସ୍ୱପ୍ନଟି ଦେଖିବା ପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ। ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ। ଜ୍ୟୋତିଷମାନେ ଆସିବା ପରେ ମହାରାଜ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ। ଜ୍ୟୋତିଷମାନେ ସବୁ ଶୁଣିବା ପରେ କହିଲେ, ହଜୁର, ଏପରି ସ୍ୱପ୍ନ ଦେଖିବା ଅର୍ଥ ଏହା ସୂଚନା ମିଳୁଛି ଯେ ଆପଣଙ୍କର ସମ୍ପର୍କୀୟମାନେ ସମସ୍ତେ ମୃତ୍ୟୁବରଣ କରିବେ ଆପଣଙ୍କ ପୂର୍ବରୁ। ଜ୍ୟୋତିଷମାନେ ଏହି କଥା କହି ଦରବାରରୁ ବିଦାୟ ନେଲେ କି ଆକବର ଚିନ୍ତା କରିବାକୁ ଲାଗିଲେ। ତାଙ୍କ ମନରେ ଅନେକ

ଦୁଶ୍ଚିନ୍ତା ପଶି ଆସିଲା। ଜ୍ୟୋତିଷମାନଙ୍କ କଥା ଶୁଣି ଆକବର ମନଦୁଃଖ କଲେ। ମନମାରି ସେଇମିତି ଗୋଟିଏ ଜାଗାରେ ବସି ରହିଲେ। ସମସ୍ତ ସମ୍ପର୍କୀୟମାନଙ୍କ ପାଖକୁ ଖବର ପଠାଇ ସେମାନଙ୍କର ଭଲମନ୍ଦ ବୁଝୁଥାନ୍ତି। ସବୁ ସମୟରେ ସେ ସେହି ସ୍ୱପ୍ନ କଥା ହିଁ ଭାବୁଥାନ୍ତି। ବୀରବଲ ଯେତେବେଳେ ଆକବରଙ୍କର ଦରବାରରେ ଆସି ପହଞ୍ଚିଲେ, ରାଜାଙ୍କଠାରୁ ସବୁ କଥା ଶୁଣିଲେ, ଜ୍ୟୋତିଷମାନଙ୍କ କଥା ମଧ୍ୟ ଶୁଣିଲେ। ସବୁ କଥା ଶୁଣିବା ପରେ ବୀରବଲ କିଛି ସମୟ ଚିନ୍ତା କଲେ। ଚିନ୍ତା କରି ମହାରାଜାଙ୍କୁ କହିଲେ, ହଜୁର, ଆପଣ ଜ୍ୟୋତିଷମାନଙ୍କ କଥା ବୁଝିପାରିନାହାନ୍ତି ବୋଧେ। ପ୍ରକୃତରେ ଆପଣ ଆପଣଙ୍କ ସମ୍ପର୍କୀୟମାନଙ୍କଠାରୁ ଅଧିକ ଦିନ ବଞ୍ଚିବେ। ବୀରବଲ କଥା ଶୁଣି ଆକବର ଖୁସି ହୋଇଗଲେ। ପ୍ରକୃତରେ ମହାରାଜାଙ୍କର ଯେତେ ସମସ୍ୟା ସୃଷ୍ଟି ହେଉଥିଲା, ବୀରବଲ ହିଁ ସେ ସମସ୍ୟାର ସରଳ ସମାଧାନ କରିଦେଉଥିଲେ। ଶ୍ରୋତାବନ୍ଧୁ, ଆମେ ସେଇ ଗୋଟିଏ ଜିନିଷ, ସମ୍ପର୍କୀୟମାନେ ମୃତ୍ୟୁବରଣ କରିବେ ଆଉ ଆପଣ ଅଧିକ ଦିନ ବଞ୍ଚିବେ, ଏଇ ଦୁଇଟି କଥା ଏକା, କିନ୍ତୁ ଶୁଣିବାକୁ ନିଶ୍ଚିତ ଭାବରେ ଦ୍ୱିତୀୟ କଥାଟି ଭଲ ଲାଗୁଛି। ତେଣୁ ଶ୍ରୋତାବନ୍ଧୁ, ସବୁବେଳେ ଭଲ କଥା ଚିନ୍ତା କରନ୍ତୁ ଏବଂ କହୁଥିବା କଥାଟି ସକାରାତ୍ମକ ଦିଗରେ ପ୍ରକାଶ କରନ୍ତୁ, ତେବେ ଯାଇ ଆପଣଙ୍କ ପାଖରେ ସଫଳତା ପ୍ରାପ୍ତ ହେବ। ସବୁବେଳେ ସେଇ ଗୋଟିଏ କଥା କହୁଛୁ, ଗୁରୁଜନଙ୍କ ଭଲ ପାଇବା ସହ, ଭଗବାନଙ୍କ ଆଶୀର୍ବାଦ ସହ କରିଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି।

ଇସଲାମିକ ଶିକ୍ଷା ଏବଂ ପ୍ରାରମ୍ଭିକ ଇସଲାମିକ ଇତିହାସ ଅଧ୍ୟୟନ କରିବା ଦ୍ୱାରା ଏହା ସ୍ପଷ୍ଟ ହୁଏ ଯେ ମହିଳାମାନଙ୍କୁ ସମାଜର ସକ୍ରିୟ ଏବଂ ଦାୟିତ୍ୱବାନ ସଦସ୍ୟ ଭାବରେ ସ୍ୱୀକୃତି ଦିଆଯାଇଥିଲା।

କୁରାନରେ କୁହାଯାଇଛି ଯେ ବିଶ୍ୱାସୀ ପୁରୁଷ ଏବଂ ମହିଳାମାନେ ହେଉଛନ୍ତି ସହଯୋଗୀ, ଯେଉଁମାନେ ଭଲ କାମକୁ ପ୍ରୋତ୍ସାହିତ କରିବା ଏବଂ ଭୁଲ କାମକୁ ରୋକିବା ପାଇଁ ଏକାଠି କାମ କରନ୍ତି। ମହିଳାମାନେ ପ୍ରାର୍ଥନା, ଦାନ ଏବଂ ସାମାଜିକ ଦାୟିତ୍ୱ ଭଳି କର୍ତ୍ତବ୍ୟ ମାଧ୍ୟମରେ ସମାଜ ପ୍ରତି ଅବଦାନ ରଖନ୍ତି। ଐତିହାସିକ ଉଦାହରଣ ଦର୍ଶାଏ ଯେ ମହିଳାମାନେ ରାଜନୈତିକ ମତାମତ ପ୍ରକାଶ କରିପାରିବେ ଏବଂ ସାର୍ବଜନୀନ ପ୍ରସଙ୍ଗରେ ଅଂଶଗ୍ରହଣ କରିପାରିବେ। ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ପରାମର୍ଶ ଏବଂ ଆଲୋଚନାରେ ମଧ୍ୟ ସାମିଲ ଥିଲେ। ଏହି ଉଦାହରଣଗୁଡ଼ିକ ପ୍ରମାଣିତ କରେ ଯେ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥା ବିକଶିତ ହେବା ପୂର୍ବରୁ ଇସଲାମ ରାଜନୈତିକ ଏବଂ ସାମାଜିକ ବ୍ୟାପାରରେ ମହିଳାମାନଙ୍କର ଅଂଶଗ୍ରହଣକୁ ସ୍ୱୀକୃତି ଦେଇଥିଲା। ଇସଲାମିକ ଶିକ୍ଷା ମହିଳାମାନଙ୍କୁ ପରିବାରର ଦାୟିତ୍ୱ ବହନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଅଧିକାର ମଧ୍ୟ ପ୍ରଦାନ କରିଥାଏ। ପ୍ରଫେଟ୍ ମହମ୍ମଦ ଏବଂ ଖୁଲିଫା ଇ ରସ୍ଦିନ୍ଙ୍କ ସମୟରେ ଅନେକ ଘଟଣା ଏହି ଅଧିକାରଗୁଡ଼ିକର ସ୍ପଷ୍ଟ ଉଦାହରଣ। ରାଜନୈତିକ ଅଧିକାରଗୁଡ଼ିକ ମଧ୍ୟରେ ରାଜ୍ୟ ଗଠନରେ ମହିଳାମାନଙ୍କର ଅଂଶଗ୍ରହଣ, ଭୋଟ ଦେବାର ଅଧିକାର, ସଂସଦରେ ପ୍ରତିନିଧିତ୍ୱ କରିବାର ଅଧିକାର, ପ୍ରଶାସନିକ ପଦବୀରେ ନିଯୁକ୍ତି ପାଇବାର ଅଧିକାର, କୂଟନୈତିକ ଭୂମିକାରେ କାର୍ଯ୍ୟ କରିବାର ଅଧିକାର, ରାଷ୍ଟ୍ରର ପ୍ରତିରକ୍ଷାରେ ଅଂଶଗ୍ରହଣ କରିବା ଏବଂ ସୁରକ୍ଷା କିମ୍ବା କ୍ଷମା ପ୍ରଦାନ କରିବାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ। ଏହି ଅଧିକାରଗୁଡ଼ିକ ଦର୍ଶାଏ ଯେ ଇସଲାମ ମହିଳାମାନଙ୍କୁ ସମାଜର ସମ୍ପୂର୍ଣ୍ଣ ଏବଂ ଦାୟିତ୍ୱବାନ ସଦସ୍ୟ ଭାବରେ ସ୍ୱୀକୃତି ଦିଏ। ପ୍ରଥମତଃ ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ରାଜ୍ୟ ଗଠନ ଏବଂ ସଂଗଠନରେ ଅଂଶଗ୍ରହଣ କରିପାରିବାକୁ ଇସଲାମ ସ୍ୱୀକୃତି ଦେଇଥାଏ। କୁରାନ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ସମାଜର ଉନ୍ନତି ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଭଲ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ଭୁଲ କାମକୁ ରୋକିବା ପାଇଁ ଏକାଠି କାମ କରନ୍ତି। ନିଷ୍ଠାର ସହିତ ପ୍ରାର୍ଥନା କରିବା ଭଳି ଧାର୍ମିକ କର୍ତ୍ତବ୍ୟରେ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେହିପରି ସମାଜରେ ଦାରିଦ୍ର୍ୟ ଏବଂ ଆର୍ଥିକ କଷ୍ଟ ଦୂର କରିବା ପାଇଁ ଇସଲାମ ଜକାତର ବ୍ୟବସ୍ଥା ପ୍ରଚଳନ କରିଥିଲା। ଯେପରି ପୁରୁଷମାନଙ୍କୁ କିଛି ସର୍ତ୍ତାବଳୀରେ ଜକାତ ଦେବାକୁ ବାଧ୍ୟ କରାଯାଏ, ସେହିପରି ସେହି ସର୍ତ୍ତାବଳୀ ପୂରଣ କରୁଥିବା ମହିଳାମାନେ ମଧ୍ୟ ତାହା ଦେବା ପାଇଁ ଦାୟୀ। ଏହିପରି ମହିଳାମାନେ ରାଜ୍ୟର ବିକାଶ ଏବଂ କଲ୍ୟାଣରେ ମଧ୍ୟ ଯୋଗଦାନ ଦିଅନ୍ତି। କୁରାନ ଆଲ୍ଲାହ ଏବଂ ତାଙ୍କ ପୈଗମ୍ବର ଆଜ୍ଞା ପାଳନ ଉପରେ ମଧ୍ୟ ଗୁରୁତ୍ୱାରୋପ କରେ, ଯାହା ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ। ତେଣୁ ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ରାଜ୍ୟର କଲ୍ୟାଣ ଏବଂ ପ୍ରଗତିରେ ଅଂଶୀଦାର ଏବଂ ସାର୍ବଜନୀନ ରାଜନୈତିକ ମାମଲାରେ ଅଂଶଗ୍ରହଣ କରିପାରିବେ। ଆଜି ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ ଦେବାର ଅଧିକାରକୁ ଗ୍ରହଣ କରାଯାଇଛି। ତଥାପି ପ୍ରଶ୍ନ ଉଠେ ଯେ ଇସଲାମିକ ଶିକ୍ଷାରେ କ'ଣ ଏହି ଧାରଣା ଅଛି? ଐତିହାସିକ ପ୍ରମାଣ ଦର୍ଶାଏ ଯେ ଇସଲାମ ମଧ୍ୟ ମହିଳାମାନଙ୍କ ପାଇଁ ଏହି ଅଧିକାରକୁ ସ୍ୱୀକୃତି ଦେଇଥିଲା। ଉଦାହରଣ ସ୍ୱରୂପ ପୈଗମ୍ବର ମହମ୍ମଦ ମହିଳାମାନଙ୍କଠାରୁ ମଧ୍ୟ ବିଶ୍ୱସ୍ତତାର ଶପଥ ନେଉଥିଲେ, ଯେପରି ପୁରୁଷମାନଙ୍କଠାରୁ ନେଉଥିଲେ। ମହିଳାମାନଙ୍କର ମଧ୍ୟ ରାଜନୈତିକ ମତାମତ ପ୍ରକାଶ କରିବା ଏବଂ ନେତୃତ୍ୱକୁ ସମର୍ଥନ କରିବାର ଅଧିକାର ଥିଲା। ଐତିହାସିକମାନେ ଏହି ବିଷୟ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ଉଲ୍ଲେଖ କରିଛନ୍ତି। ମିସବାର ବିନ୍ ମାଖରାମଙ୍କ ଦ୍ୱାରା ଲିଖିତ ଏକ ବର୍ଣ୍ଣନାରେ କୁହାଯାଇଛି ଯେ ଯେତେବେଳେ କ୍ୟାଲିଫ୍ ଉମର ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏକ 6 ଜଣ ବିଶିଷ୍ଟ କମିଟି ଗଠନ କରିଥିଲେ, ସେ ଅବଦୁର ରେହମାନ ବିନ୍ ଆୱାମଙ୍କୁ ପରାମର୍ଶ ପ୍ରକ୍ରିୟାର ମୁଖ୍ୟ ଭାବରେ ନିଯୁକ୍ତି କରିଥିଲେ। 3 ଦିନ ଧରି ସେ ଲୋକମାନଙ୍କୁ ଭେଟି ସେମାନଙ୍କ ମତାମତ ମାଗିଥିଲେ। ଅଧିକାଂଶ ମତାମତ ଅନୁଯାୟୀ ଇଥମାନ ଇବ୍ନ ଆଫାନଙ୍କୁ ପରବର୍ତ୍ତୀ କ୍ୟାଲିଫ୍ ଭାବରେ ମନୋନୀତ କରାଯାଇଥିଲା। ଏହି ପରାମର୍ଶରେ ମହିଳାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯାହା ଦର୍ଶାଏ ଯେ ସେମାନଙ୍କ ରାଜନୈତିକ ମତାମତକୁ ମୂଲ୍ୟ ଦିଆଯାଇଥିଲା। ଅର୍ଥାତ୍ ବିଶ୍ୱରେ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥା ଦେଖାଦେବାର ବହୁ ପୂର୍ବରୁ ଇସଲାମ ମହିଳାମାନଙ୍କର ରାଜନୈତିକ ଅଂଶଗ୍ରହଣର ଅଧିକାରକୁ ସ୍ୱୀକୃତି ଦେଇଥିଲା। ଦୁର୍ଭାଗ୍ୟବଶତଃ ଆଜି ଅନେକ ଲୋକ ଇସଲାମ ମହିଳାମାନଙ୍କୁ ନେଇ ଦେଇଥିବା ଅଧିକାର ବିଷୟରେ ଆଲୋଚନା କରନ୍ତି ନାହିଁ। ପ୍ରାୟତଃ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣର ଶ୍ରେୟ କେବଳ ପାଶ୍ଚାତ୍ୟ ସମାଜକୁ ଦିଆଯାଏ, ଯାହା ଐତିହାସିକ ଭାବରେ ଠିକ୍ ନୁହେଁ। କିଛି ମୁସଲିମ ସମାଜରେ ସଂକୀର୍ଣ୍ଣ ଚିନ୍ତାଧାରା ମଧ୍ୟ ଏହି ଅଧିକାରଗୁଡ଼ିକର ଉପଯୁକ୍ତ ଆଲୋଚନାକୁ ବାଧା ଦେଇଛି। ଇସଲାମିକ ଶିକ୍ଷା ଏହା ମଧ୍ୟ ଦର୍ଶାଏ ଯେ ମହିଳାମାନେ ସଂସଦରେ ପ୍ରତିନିଧିତ୍ୱ କରିବା ପରି ବିଧାନସଭା କ୍ଷେତ୍ରରେ ସେମାନଙ୍କର ମତାମତ ପ୍ରକାଶ କରିପାରିବେ। ଥରେ କ୍ୟାଲିଫ୍ ଉମର ମେହରର ପରିମାଣର ସୀମା ସ୍ଥିର କରିବା ବିଷୟରେ ପରିଷଦ ସହିତ ଆଲୋଚନା କରିଥିଲେ। ସେହି ସମୟରେ ସମାବେଶରେ ଜଣେ ମହିଳା ଠିଆ ହୋଇ ବିରୋଧ କରିଥିଲେ। ସେ କହିଥିଲେ ଯେ ଉମରଙ୍କର ଏହାକୁ ସୀମିତ କରିବାର କୌଣସି ଅଧିକାର ନାହିଁ, କାରଣ କୁରାନରେ କୁହାଯାଇଛି ଯଦି ତୁମେ ଗୋଟିଏ ସ୍ତ୍ରୀକୁ ଅନ୍ୟ ଜଣେ ସ୍ତ୍ରୀ ସହିତ ବଦଳାଇବାକୁ ନିଷ୍ପତ୍ତି ନେଇଛ ଏବଂ ସେମାନଙ୍କ ମଧ୍ୟରୁ ଜଣକୁ ପ୍ରଚୁର ପରିମାଣର ସମ୍ପତ୍ତି ଦେଇଛ, ତେବେ ସେଥିରୁ କିଛି ଫେରସ୍ତ ନିଅ ନାହିଁ। ତୁମେ କି ମିଥ୍ୟା ଅଭିଯୋଗ କରି ବା ସ୍ପଷ୍ଟ ଅନ୍ୟାୟ କରି ସେହି ଧନକୁ ଫେରାଇ ନେବାକୁ ଚାହୁଁଛ? ଏହି ଯୁକ୍ତି ଶୁଣିବା ପରେ ଉମର ତାଙ୍କର ମତ ପ୍ରତ୍ୟାହାର କରିନେଲେ
ଏବଂ ସ୍ୱୀକାର କଲେ ଯେ ମହିଳା ଜଣଙ୍କ ଠିକ୍ ଥିଲେ ଏବଂ ସେ ଭୁଲ ଥିଲେ। ଏହି ଘଟଣା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ମହିଳାଙ୍କର କ୍ୟାଲିବ୍କୁ ପ୍ରଶ୍ନ କରିବା ଏବଂ ଖୋଲାଖୋଲି ନିଜର ମତ ଉପସ୍ଥାପନ କରିବାର ସ୍ୱାଧୀନତା ଥିଲା। ଡକ୍ଟର ମହମ୍ମଦ ତାହିର ଉଲ୍ କାଦ୍ରୀ ଆଲୋକପାତ କରିଛନ୍ତି ଯେ ଇସଲାମିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ମହିଳାମାନଙ୍କର ରାଷ୍ଟ୍ର କାର୍ଯ୍ୟରେ ସାମିଲ ହେବା ଏବଂ ସେମାନଙ୍କର ମତାମତ ପ୍ରକାଶ କରିବାର ଅଧିକାରକୁ ଦର୍ଶାଏ, ଯାହା ପ୍ରମାଣିତ କରେ ଯେ ଜଣେ ମହିଳା ଏକ ଆନୁଷ୍ଠାନିକ ପରାମର୍ଶଦାତା ସମାବେଶ ସମୟରେ ପ୍ରତିବାଦ କରିବାକୁ ଠିଆ ହୋଇଥିଲେ, ଯାହା ଉମରକୁ ତାଙ୍କ ଭୁଲ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା। ଏହା ଦର୍ଶାଏ ଯେ ଇସଲାମ ଲିଙ୍ଗଗତ ବୈଷମ୍ୟକୁ ସମର୍ଥନ କରେ ନାହିଁ ଏବଂ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସମାନ ମର୍ଯ୍ୟାଦା ବଜାୟ ରଖେ। ଏହା ସତ୍ତ୍ୱେ ଆଜି ଅନେକ ମୁସଲିମ ସମାଜରେ ରାଜନୈତିକ ମାମଲାରେ ମହିଳାଙ୍କ ଅଂଶଗ୍ରହଣ ପ୍ରତି ଏକ ସଂକୀର୍ଣ୍ଣ ମନୋଭାବ ରହିଛି। କେତେକ ଏହାକୁ ଇସଲାମ ସହିତ ଅସଙ୍ଗତ ବୋଲି ଦେଖନ୍ତି, ତଥାପି ଇସଲାମିକ ଶିକ୍ଷା ସର୍ବଦା ମହିଳାମାନଙ୍କୁ ସାର୍ବଜନୀନ ଆଲୋଚନାରେ ଯୋଗଦାନ ଦେବାକୁ ଅନୁମତି ଦେଇଛି, ଯାହା ପ୍ରଫେଟ୍ ମହମ୍ମଦ ଏବଂ ଖୁଲାଫ ଇ ରସ୍ଦିନ୍ଙ୍କ ସମୟରେ ସେମାନଙ୍କର ସମ୍ପୃକ୍ତି ଦ୍ୱାରା ପ୍ରମାଣିତ। ଦୁର୍ଭାଗ୍ୟବଶତଃ ପ୍ରଚଳିତ ସାମ୍ପ୍ରଦାୟିକ ବ୍ୟାଖ୍ୟା ପ୍ରାୟତଃ ମହିଳାମାନଙ୍କ ବିଷୟରେ ଇସଲାମର ପ୍ରକୃତ ବାର୍ତ୍ତାକୁ ଢାଙ୍କି ଦିଏ। ତେଣୁ ଇସଲାମର ପ୍ରକୃତ ଶିକ୍ଷାକୁ ପହଞ୍ଚାଇବା ଏବଂ ଧର୍ମ ନାମରେ ସୃଷ୍ଟି ହୋଇଥିବା ସାଂସ୍କୃତିକ ମନୋଭାବ ଏବଂ ଭୁଲ ଧାରଣାକୁ ଦୂର କରିବା ପାଇଁ କୁରାନ ଏବଂ ପୈଗମ୍ବର ଏବଂ ତାଙ୍କ ସାଥୀମାନଙ୍କ ପ୍ରାମାଣିକ ଅଭ୍ୟାସର ଆଲୋକରେ ମହିଳାଙ୍କର ଭୂମିକା ବିଷୟରେ ଧାର୍ମିକ ବର୍ଣ୍ଣନାଗୁଡ଼ିକୁ ପୁନଃ ମୂଲ୍ୟାୟନ କରିବା ଅତ୍ୟନ୍ତ ଜରୁରୀ।

0: 14 ବର୍ଷରୁ କମ୍ ବୟସର ପିଲାଙ୍କୁ କାମ କରାଇବା ଆଇନଗତ ଅପରାଧ, କିନ୍ତୁ ବିଭିନ୍ନ ହୋଟେଲ, ଗାଡ଼ି ଗ୍ୟାରେଜ, ରାସ୍ତାକଡ଼ ଉଠା ଦୋକାନ, ଘରୋଇ କାର୍ଯ୍ୟ ତଥା ଇଟାଭାଟି ପରି ଅନେକ ସ୍ଥାନରେ ଏହି କୋମଳମତି ଶିଶୁମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଆପଣଙ୍କ ନଜରକୁ ନିଶ୍ଚୟ ଆସୁଥିବ।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବା ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ଉଦ୍ଧାର କରାଯିବା ସହିତ ସେମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଯିବ। ତା ବ୍ୟତୀତ ଯେଉଁମାନେ ଶିଶୁ ଶ୍ରମିକ ନିୟୋଜିତ କରିଥିବେ ସେମାନଙ୍କ ବିରୋଧରେ କଠିନ ଦଣ୍ଡର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ। ଏ ବିଷୟରେ କହନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେଲ୍ର ସେକ୍ରେଟାରୀ ସସ୍ମିତା ନନ୍ଦିନୀ ତ୍ରିପାଠୀ।
2: ପିଲାମାନେ ହେଉଛନ୍ତି ଆମର ଦେଶର ଭବିଷ୍ୟତ। ଆଜିକାଲି କିନ୍ତୁ ଦେଖାଯାଉଛି ପିଲାମାନେ ଖେଳିବା ପାଇଁ ବି ତାଙ୍କୁ ସେମାନଙ୍କୁ ଛଡ଼ା ହେଉନି, ସେମାନଙ୍କୁ ପଢ଼ିବା ପାଇଁ ବି ଛଡ଼ା ହେଉନି। ସେମାନଙ୍କୁ ବହୁତ ଜାଗାରେ ଦେଖାହେଉଛି, ଛୋଟ ଛୋଟ ପିଲାମାନଙ୍କୁ ହୋଟେଲରେ କିମ୍ବା ଗୋଦାମରେ ବହୁତ ଜାଗାରେ ସେମାନଙ୍କୁ ଲେବର ହିସାବରେ କାମ କରାଯାଉଛି, ପେମେଣ୍ଟ ଦିଆହେଉଛି କିମ୍ବା କିଛି କିଛି କ୍ଷେତ୍ରରେ ପେମେଣ୍ଟ ଦିଆହେଉନି, ସେଥି ନଯାଇକି ସେମାନଙ୍କୁ ଲେବର ହିସାବରେ କାମ କରାଯାଉଛି। ଆମେ ଫାଷ୍ଟ ଦେଖିବାକୁ ଗଲେ ଆମର କାହିଁକି ଶିଶୁ ଶ୍ରମିକ ହେଉଛନ୍ତି, ଆମେ ଖାଲି ପିଲାମାନଙ୍କୁ ପଢ଼େଇ ଦେଲେ ହେବନି। ଆମର ସୋସାଇଟିରେ ଦେଖିବା ପିଲାମାନେ କାହିଁକି ଯାଉଛନ୍ତି, ତା ରିଜିନ୍ଟା ଆମେ ଫାଷ୍ଟ ଦେଖିବା, କାହାର ଦାରିଦ୍ର୍ୟ କାରଣରୁ ଯାଉଛନ୍ତି, କାହାର ବାପା ମା ମାନେ ନାହାନ୍ତି ଯାଉଛନ୍ତି, ତ ଆମେ ଫାଷ୍ଟ ଦେଖିବା ତାର ରିଜନ୍ଟା କ'ଣ। ସେ ରିଜନ୍ଟାକୁ ଆମେ ଇରାଡିକେଟ୍ କରିପାରିଲେ ଆମର ଏଇ ଆମର କ୍ୟାମ୍ପେନ୍ ଚାଲିଛି ଚାଇଲ୍ଡ ଲେବର ଏଗେନ୍ଷ୍ଟରେ, ସେଇଟା ଆମର ମୁଁ ଭାବୁଛି ସକ୍ସେସ୍ ହେଇପାରିବ। ମାନେ ଚାଇଲ୍ଡ ଲେବରକୁ କେମିତି ବିରୋଧ କରିବା ପାଇଁ ସବୁ ପିଲାମାନଙ୍କୁ ଆମର କନ୍ଷ୍ଟିଚ୍ୟୁସନ୍ରେ ବି ଅଛି 6-14 ବର୍ଷ ପିଲାମାନଙ୍କୁ ଫ୍ରି ଏଜୁକେସନ୍ ଦିଆଯିବ। ଚାଇଲ୍ଡ ଲେବରକୁ ଆମେ କେମିତି ଛୋଟ ପିଲାମାନଙ୍କୁ କୌଣସି ସଫିସିଏଣ୍ଟ ପାଠ ପଢ଼େଇବା, ସେମାନେ ହେଉଛନ୍ତି ଆମର ଦେଶର ଫ୍ୟୁଚର, ସେମାନଙ୍କୁ ପାଠ ପଢ଼େଇବା, ପ୍ରପର ଏଜୁକେସନ୍ ଦେଇକି ସେମାନେ କେମିତି ସେଟେଲ୍ ହେବେ। ଆଉ ସେଟା କେବଳ ଆମର ହେଇପାରିବ ଏଥିପାଇଁ କି ଯେତେବେଳେ ଆମର ବାପା ମା ମାନେ ଆୱାର ହେବେ, ସୋସାଇଟି ଆମର ଯେତେବେଳେ ସମସ୍ତେ ଆୱାର ହେବେ, ସେତେବେଳେ ଯାଇକି ହିଁ ଏଇଟା ଆମର ସକ୍ସେସ୍ ହେଇପାରିବ। ତ ସେଥିପାଇଁ ଏଇଟା ଆମର ଗୋଟେ ଛୋଟ ଷ୍ଟେପ୍, ଯେମିତିକି ଆମେ କିଛି ଲୋକଙ୍କୁ ଆୱାର କରିପାରିବା, ସେମାନେ ତାଙ୍କ ପିଲାମାନଙ୍କୁ ପାଠପଢ଼ା ଦିଅନ୍ତୁ, କାରଣ ବହୁତ କିଛି ଫାସିଲିଟିଜ୍ ବି ଗଭର୍ଣ୍ଣମେଣ୍ଟ ଦେଉଛନ୍ତି ପାଠପଢ଼ା ପାଇଁ, ସେମାନେ ତାଙ୍କୁ ଫାସିଲିଟିଜ୍ ଦିଅନ୍ତୁ ଆଉ ସେମାନଙ୍କୁ ସ୍କୁଲ ପଠାନ୍ତୁ, ଯାହାଫଳରେ କି ସେମାନେ ପ୍ରପର ଏଜୁକେସନ୍ ପାଇବେ ଆଉ ଆମର ଫ୍ୟୁଚର ସୋସାଇଟି ବି କେମିତି ଭଲରେ ଡେଭଲପ୍ ହେବ। ଜଣେ ଚାହିଁଲେ ହେଇପାରିବନି, ଲୋକମାନେ ସମସ୍ତେ ଆୱାର ହେବା ଦରକାର। ବେସିକାଲି ଏଥିରେ ଆଶାକର୍ମୀ, ଏନ୍ଜିଓ ଏମାନଙ୍କର ଯେଉଁ ଗଭର୍ଣ୍ଣମେଣ୍ଟର ଗ୍ରୁପ୍ ମାନେ ଅଛନ୍ତି କିମ୍ବା ନନ୍ ଗଭର୍ଣ୍ଣମେଣ୍ଟର ଗ୍ରୁପ୍ ମାନେ ଅଛନ୍ତି, ସେମାନଙ୍କର ଏଥିରେ ଭାଇଟାଲ ରୋଲ୍ ପ୍ଲେ କରୁଛନ୍ତି। ଏବେ ତ ଆମର କ୍ୟାମ୍ପେନ୍ ଗୋଟେ ହେଉଛି, ସେମାନେ ଚାହିଁବେ ଯଦି ଯେଉଁଠି ଚାଇଲ୍ଡ ଲେବର ଅଛନ୍ତି ସେ ଏରିଆର ଲୋକମାନଙ୍କୁ କିମ୍ବା ସେମାନଙ୍କର ବାପା ମା ମାନଙ୍କୁ ଯେଉଁମାନେ ଚାଇଲ୍ଡ ଲେବର କରୁଛନ୍ତି, ଛୁଆମାନଙ୍କୁ ଯେଉଁ ଦେଉଛନ୍ତି ଲେବର କାମ କରିବା ପାଇଁ ପଠାଉଛନ୍ତି, ସେମାନଙ୍କୁ ଆୱାର କଲେ ଆଉ ସେମାନଙ୍କୁ କ'ଣ କ'ଣ ବେନିଫିଟ୍ସ ମିଳୁଛି ଗଭର୍ଣ୍ଣମେଣ୍ଟର ଛୁଆମାନଙ୍କ ପାଇଁ, ସେମାନେ ଆୱାର ହେଲେ ହିଁ ଯାଇକି ଏଇଟା ଆମର କିଛି ମାତ୍ରାରେ ସକ୍ସେସ୍ ହେଇପାରିବ।
3: ଆକାଶବାଣୀ ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏଇ ଯେଉଁ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରିବାରେ।
2: ଆକାଶବାଣୀର ତ ବହୁତ ଭୂମିକା ଅଛି, କାରଣ ସେମାନେ ହିଁ ମେନ୍ ସୋର୍ସ ଯେଉଁମାନେ କି ଆମର ଆୱାରନେସ୍ଟା ସ୍ପ୍ରେଡ୍ କରିପାରିବେ। ଏଇଟା ହେଉଛି ଗୋଟେ ମିଡ଼ିଆ ଗୋଟେ ଯେଉଁଥିପାଇଁ କି ଆମର ନ୍ୟୁଜ୍ଟା ଚାରିଆଡ଼େ ସ୍ପ୍ରେଡ୍ କରିପାରେ, ଲୋକମାନେ ବି ଆୱାର ହୁଅନ୍ତି, କାରଣ ଆମେ ସମସ୍ତେ ତ ଜଣ ଜଣଙ୍କୁ ଡାକିକି ତ ଆୱାର କରିପାରିବାନି। ଏଇଟା ଗୋଟେ ମାଧ୍ୟମ ଆଉ ବହୁତ ଭଲ ମାଧ୍ୟମ, ଯାହାଫଳରେ କି ଆମର ଲୋକମାନଙ୍କ ପାଖରେ ଆମର ପର୍ପସ୍ଟା କ'ଣ ଆମର ନ୍ୟୁଜ୍ ସ୍ପ୍ରେଡ୍ କରିପାରେ ଆଉ ଯାହାଫଳରେ କି ଆମର ଆୱାରନେସ୍ଟା ଆଉ ଟିକେ ତ୍ୱରାନ୍ୱିତ ହେବ।

ଶ୍ରୋତାବନ୍ଧୁ, କେନ୍ଦୁଝରରେ ରଜର ନିଆରା ପରମ୍ପରା ପାଳନ କରାଯାଏ। ଏହି ରଜ କେନ୍ଦୁଝରର ବିଭିନ୍ନ ସ୍ଥାନରେ କେମିତି ଅଛି, ତାହାର ପରମ୍ପରା କାହିଁକି ପାଳନ କରାଯାଏ ରଜ, ଏ ବିଷୟରେ ଆମକୁ ମତ ରଖନ୍ତି କେନ୍ଦୁଝରର ଶିକ୍ଷାବିତ୍ ଡକ୍ଟର କ୍ଷୀରୋଦ ଚନ୍ଦ୍ର ମିଶ୍ର। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର। ରଜ ଅବସରରେ ଆମେ ବୁଲିଯାଇଥିଲୁ ନିକଟସ୍ଥ କ୍ଷୀରେଇଟାଙ୍ଗିରି ଗ୍ରାମକୁ। ତେବେ କେମିତି ପାଳନ କରନ୍ତି ରଜ, ଆସନ୍ତୁ ଶୁଣିବା।

0: ଆଜ୍ଞା ନମସ୍କାର। ନାଚ ଓ ଗୀତ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରଖିଛୁ, ତେଣୁ ଏହିସବୁ ପରିଚାଳନା କରିବା ପାଇଁ ଏଇ କିରେଟାଙ୍ଗିରେ ଗୋଟିଏ ଛୋଟିଆ ସଙ୍ଗୀତ କଳା ଅନୁଷ୍ଠାନଟେ ଅଛି, ତାରି ମାଧ୍ୟମରେ ସେ କାର୍ଯ୍ୟକ୍ରମ ପରିଚାଳନା ହେଉଛି। ତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଭିତରେ ଆମର ଶଙ୍ଖ ଉପାଦନ ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା, କିଛି ଜିଲାପି ଖେଳ, ଆଉ ଦୌଡ଼ି ଡିଆଁ ଖେଳ, ଖଲି ପତ୍ର ସିଲେଇ କରିବା, ତାର ବି ଗୋଟେ ପ୍ରତିଯୋଗିତା ଅଛି। ରଜ ଦୋଳି ଗୀତ ହେଉଛି ମୁଖ୍ୟ ଆକର୍ଷଣ, ଯୋଉଟାକି ସେ ରଜ ଦୋଳି ଗୀତର ପ୍ରତିଯୋଗିତା ଚାଲିଛି, ବିଭିନ୍ନ ପ୍ରକାର ଛନ୍ଦରେ ଆସି ଗାଇବା ପାଇଁ ଆସୁଛନ୍ତି, ଏଇଭଳିଆ କାର୍ଯ୍ୟକ୍ରମ ଚାଲିଛି। ଆଉ ପ୍ରଥମ ଦିନ ଗାଁର କିଛି ଆମର ଯେତେ ବୋହୂ ଅଛନ୍ତି ସେଇମାନଙ୍କୁ ଡାକିଥିଲୁ, ଆସନ୍ତାକାଲି ଆମର ଭଉଣୀମାନଙ୍କୁ କିଛି ଡାକିଛୁ, ବାହା ହେଇ ସାରିଛନ୍ତି, ଶାଶୁଘର ଅଛନ୍ତି, ସେଇମାନଙ୍କୁ ଶେଷ ଦିନ ପୁରସ୍କାର ବିତରଣ। ତ ଆମର ଆଞ୍ଚଳିକ ଯୋଉମାନେ ଅଛନ୍ତି, ତେଣୁ ସମସ୍ତେ ବହୁ ଛୁଆପିଲା ନେଇକି ଗାଁକୁ ଆସିବା ପାଇଁ ନିମନ୍ତ୍ରଣ ରଖିଛୁ। ଦ୍ୱିତୀୟ ଦିନ ଯେତେ ଭଉଣୀମାନଙ୍କୁ ଆମେ ଦେଇଛୁ, ଭଉଣୀ ଭିଣୀମାନଙ୍କୁ ଡାକିଛୁ, ଆସିକି ଆମର କାର୍ଯ୍ୟକ୍ରମରେ ପହଞ୍ଚିବେ। ଭଉଣୀମାନଙ୍କୁ ନିମନ୍ତ୍ରଣ ରଖିଛୁ, ଯେହେତୁ ପର୍ବପର୍ବାଣି କେବେ ତ ଡାକୁନୁ। ଶେଷ ଦିନ କେବଳ ପୁରସ୍କାର ବିତରଣ ଉତ୍ସବ, ସେଦିନ ସମାରୋହ ଅଛି, ସେଦିନ ମା ମାନଙ୍କର ତାଙ୍କର ଦୋଳି ବାଟିବାର କାର୍ଯ୍ୟକ୍ରମ ରଖିଛନ୍ତି, ଏଭଳି କାର୍ଯ୍ୟକ୍ରମ ଅଛି। ଆଉ ସେମିତି ବିଶେଷ ନାହିଁ, ଚିନ୍ତା କରିଲୁ ଯେ ଗାଁଟା ଗୋଟେ ନିଶୁ ନେଇଯାଉଛି, ପର୍ବପର୍ବାଣି ହେଲା, ତେଣୁ ଟିକେ ଏମିତି କଲେ ଆଗ୍ରହ ବୋଧେ ବଢିପାରେ, ସଂସ୍କୃତିର କିଛି ସୁରକ୍ଷା ହେଇପାରେ।
1: ଆପଣମାନେ ସୁରକ୍ଷିତ ଦୋଳି ଖେଳନ୍ତୁ ଏବଂ ରଜର ପରମ୍ପରାକୁ ଉପଭୋଗ କରନ୍ତୁ, ବହୁତ ପିଠାପଣା ଖାଆନ୍ତୁ, ଆଜିର ଶେଷ ରଜକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତୁ, ହସନ୍ତୁ ଏବଂ ହସାନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପ୍ରଚାରକଲୁ କାର୍ଯ୍ୟକ୍ରମ ନମସ୍କାର କିନ୍ଦୁଝର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନାରେ ଥିଲେ ସତ୍ୟଜିତ ସାମନ୍ତରାୟ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1307ତମ ଭାଗ ଶୁଣିପାରିବେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଦିନ 1:20। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00। ସନ୍ଧ୍ୟା 5:30 ଯୁବ ଶ୍ରୋତାବନ୍ଧୁଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତକ୍ରମରେ ଶୁଣିବେ ବାଥୋଡ଼ି ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ବିଶ୍ୱନାଥ ନାୟକ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:00। ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ କୃଷିଭିତ୍ତିକ ପର୍ବ ରଜ। ଏ ସମ୍ପର୍କରେ ସୁଧାକର ଦାସଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:00। ରାତି 8:15 ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ସିରିଜ୍ 12 ବର୍ଷରେ ସରକାର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ରାତି 10:35 ସିନେତରଂ କାର୍ଯ୍ୟକ୍ରମ ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ଦୀର୍ଘି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

ସୌନ୍ଦର୍ଯ୍ୟରେ ଭାସି ଆସେ ନାନା ପ୍ରକାରର ରଜ ଗୀତ। ପହିଲି ରଜ, ରଜ ସଂକ୍ରାନ୍ତି, ପରେ ପରେ ଆଜି ଭୂମି ଦହନ, ତାପରେ ବସୁମତୀ ସ୍ନାନ, ଏହିସବୁ ପାଳନ ପାଇଁ ଓଡ଼ିଶାର କୋଣ ଅନୁକୋଣ ଆଜି ଉତ୍ସବ ମୁଖର। ନାରୀତ୍ୱ ଏବଂ ପରମ୍ପରାର ମହାନ ପର୍ବ ରଜ, ଯେଉଁଠି ମାଟିକୁ ମା ଭାବି ତାକୁ ବିଶ୍ରାମ ଦିଆଯାଏ, ନାରୀର ଋତୁଚକ୍ରକୁ ପ୍ରକୃତିର ସୃଜନ ଶକ୍ତି ସହ ଯୋଡ଼ି ସମ୍ମାନ ଦିଆଯାଏ। ରଜ ସମୟରେ ପ୍ରାକ୍ ମୌସୁମୀ ବର୍ଷା ହୁଏ। ତିନି ଦିନ ଭୂମିକୁ ବିଶ୍ରାମ ଦେଲେ ମାଟି ନରମ ହୁଏ, ଜୈବ ପ୍ରକ୍ରିୟା ବଢ଼େ। ବସୁମତୀ ସ୍ନାନ ପରେ ଚାଷ କଲେ ଭଲ ଫସଲ ହୁଏ। ଶ୍ରୋତାବନ୍ଧୁ, ନାରୀତ୍ୱ, ସୃଜନଶୀଳତା ଏବଂ ମାଟି ମାର ନବଜୈବନକୁ ସମ୍ମାନ ଜଣାଇବା ପାଇଁ ଏହି ଅନନ୍ୟ ଉତ୍ସବର ସୃଷ୍ଟି। ଏହି ଶୁଭ ଅବସରରେ ଆପଣଙ୍କୁ ଢେର ସାରା ଶୁଭକାମନା।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
3: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
2: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
3: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
2: ବିକାଶର ଧାରା ଓଡ଼ିଶା ସାରା।
4: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟ।
5: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
4: କନକ ଜୁଏଲାରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
6: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
7: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
8: ଅଧା ଖରା ଅଧା ଛେଇ ମିଶା ରଜପାକ ଆମ ହୃଦୟରେ ପୁଲକ ଭରିଦିଏ। ରଜ ସମ୍ପର୍କରେ ନିବିଡ଼ତା ଆଣେ, ଓଡ଼ିଶାର ଚଳଣି ଓ ଐତିହ୍ୟର କଥା କହେ, ଓଡ଼ିଆ ଅସ୍ମିତାର ଏକ ଜୀବନ୍ତ ପରିଚୟ ଦିଏ। ରଜପର୍ବ ଆମକୁ ଶିଖାଏ ଜୀବନ କେବଳ କାମ ଓ ବ୍ୟସ୍ତତାର ନାଁ ନୁହେଁ, କେବେ କେବେ ମାଟିରେ ସେହି ବାସ୍ନାକୁ ଅନୁଭବ କରିବାକୁ ହୁଏ, ନିଜ ସଂସ୍କୃତିକୁ ଜାବୁଡ଼ି ଧରିବାକୁ ପଡ଼େ। ଆଜି ସମୟ ବଦଳିଛି, ଗାଁରୁ ସହର, ମାଟିରୁ କଂକ୍ରିଟ ଜଙ୍ଗଲ ପର୍ଯ୍ୟନ୍ତ ଜୀବନ ଖାଲି ଦୌଡ଼ୁଛି, କିନ୍ତୁ ରଜା ଆସିଲେ ଲାଗେ ପିଲାଦିନ ପୁଣି ଫେରିଆସିଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ରଜ ପୁଣି ଆସୁ, ଆମ ହୃଦୟରେ ମାଟିର ମହକ ଭରିଦେଉ। ରଜ ପୁଣି ଆସୁ, ହଜିଯାଉଥିବା ପରମ୍ପରାରେ ଜୀବନ ଦେଇଯାଉ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ନୂତନ ଆଶାର ସଞ୍ଚାର କରୁ। ପରିବାର ସହିତ କଟୁଥିବା ଖୁସିର ମୁହୂର୍ତ୍ତ ଆପଣଙ୍କ ସ୍ମୃତିକୁ ଆହୁରି ମଧୁର କରୁ। ସମସ୍ତଙ୍କ ପାଇଁ ଶୁଭ ସ୍ୱାସ୍ଥ୍ୟକର ଓ ଆନନ୍ଦମୟ ରଜ ପର୍ବର ପୁଣିଥରେ ଅନେକ ଅନେକ ଶୁଭେଚ୍ଛା ସହ ରହୁଛି। ନମସ୍କାର।

ଆଜି ପାଇଁ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1307 ଭାଗ।

0: ଶୁଣିଲେ ଖଞ୍ଜଣି ଭଜନ ପରିବେଷଣ କଲେ ସନାତନ ମହାନ୍ତି ଏବଂ ସାଥୀ ଆକାଶବାଣୀ କଟକ
1: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 1:20:14 ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଆଉ ପଥର ତଳୁ ପାଣି ଉଠେଇକି ଆମେ ଦଉଛୁ। ସେଥିରେ ଆମେ 175ଟା ଡିପ୍ ବୋରୱେଲ କରିଥିଲୁ, ଯୋଉଟାକି ଆମର 350 ହେକ୍ଟର ଟୋଟାଲ ଚାଷ ଜମି ଯୋଉ ପାଣି ଦଉଛି ସେଟା ପ୍ରତ୍ୟେକ ଲୋକ ପାଇଁ 2 ହେକ୍ଟର ଲେଖା, ତେଣୁ 175ଟା 2 ହେକ୍ଟର ଲେଖା ହେଲେ 350 ହେକ୍ଟର ଆମେ ପାଣି ଦେଇପାରୁଛୁ। 175 ବେନିଫିସିଆରି ବେନିଫିଟେଡ ହେଉଛନ୍ତି। ତା ବାଦ ସେମାନଙ୍କର ପାଖାପାଖି ଲୋକଙ୍କର ଯୋଉ ଜମି ବି ଅଛି ସେମାନଙ୍କୁ ବି ସେ ଲୋକ ପାଣି ଦେଉଛି। ତେଣୁ 2021-22ରେ ଆମେ 175ଟା ଯୋଉ ବୋରୱେଲ କଲୁ ସେଥିରେ 175 ଲୋକ ଆମର ଉପକୃତ ହେଲେ, ଯୋଉଥିରେ କି ଆମର 350 ହେକ୍ଟର ଆମେ ପାଣି ମଡ଼ାଇ ପାରିଲୁ। ସେମିତି ଆମେ 2023-24ରେ ସୋଲାର ମାଇକ୍ରୋ ଡ୍ରିପ୍ ଇରିଗେସନ 119ଟା ପ୍ରୋଜେକ୍ଟ ଆମେ କଲୁ, 119 ଜଣ ଲୋକଙ୍କ ମାନେ ବେନିଫିସିଆରି ପାଇଁ, ଯୋଉଥିରେ କି ସେଇଠି ବି ସେମାନେ ତାଙ୍କର ଫେରି ଫେରି ଆହୁରି ଲୋକମାନଙ୍କୁ ବି ପାଣି ଦେବେ। ତେଣୁ ଆମେ ସେଠି ପର ପ୍ରକଳ୍ପ ଆମେ 5 ହେକ୍ଟର ଲେଖା ଦେଇକରି 595 ହେକ୍ଟର ଜମିକୁ ଆମେ ପାଣି ଦେଇପାରୁଛୁ। ଏତିକି ଆମର ପ୍ରକଳ୍ପ ଆମେ DMF ସ୍କିମରୁ ଆମେ କରୁଛୁ 2016ରୁ 2023-24 ପର୍ଯ୍ୟନ୍ତ।
1: ସାର୍ ପାଖାପାଖି କେତେ ଟଙ୍କା DMF ଏଇ ପ୍ରକଳ୍ପରେ ଖର୍ଚ୍ଚ କରିଛି?
0: ଆମର ପାଖାପାଖି ଏବେ ଯୋଉ ଆମେ ମାଇକ୍ରୋ ସୋଲାର ଲିଫ୍ଟ କରୁଛୁ ସେଥିରେ ଆମର ପାଖାପାଖି ଗୋଟେ ପ୍ରକଳ୍ପରେ ଖର୍ଚ୍ଚ ହେଉଛି 5 ଲକ୍ଷ ଲେଖା ଖର୍ଚ୍ଚ ହେଉଛି। ଆଉ ସେମିତି ସୋଲାର ବୋରୱେଲ ଯୋଉ କରୁଛୁ ସେଥିରେ ବି ସେମିତି ପାଖାପାଖି ଆମର ସେଇ 5 ଲକ୍ଷ ଲେଖା ଖର୍ଚ୍ଚ ହେଉଛି। କିନ୍ତୁ ଆମେ ଯୋଉ ଯୋଉଟା ଆମେ କମ୍ୟୁନିଟି ପ୍ରକଳ୍ପ କରୁଛୁ କରିଥିଲୁ, ଯୋଉଟାକି 25ଟା ଆମେ କରିଥିଲୁ 2016-17ରେ, ସେ 500 ହେକ୍ଟରକୁ ଯୋଉଟା ମୁଁ କହୁଥିଲି ପାଣି ଦେଉଛି, ପ୍ରତ୍ୟେକ 20 ହେକ୍ଟର ଲେଖା ପାଣି ଦେଉଛି, ସେଠାରେ ଟିକେ ଅଧିକା ପଇସା, ସେଟା ପାଖାପାଖି ଆମର ଆପ୍ରୋକ୍ସିମେଟଲି 20 ଲକ୍ଷ ପର ପ୍ରକଳ୍ପ ଆମର ସେଟା ଖର୍ଚ୍ଚ କରା ହଉଛି ସେଥିରେ।
1: ସାର୍ ଏସବୁ ଅର୍ଥ DMF ଆପଣଙ୍କୁ ପ୍ରଦାନ କରି ଆପଣ ଖର୍ଚ୍ଚ କରନ୍ତି ନା ହିତାଧିକାରୀ ମାନେ ସେମାନେ ନିଜେ ତାଙ୍କର ବୋରୱେଲ କରନ୍ତି ବା ସେମାନେ ତାଙ୍କର ଜଳସେଚନ ପ୍ରକଳ୍ପ କରନ୍ତି?
0: ନାଇଁ, ଆମେ ତିଆରି କରି ସେମାନଙ୍କୁ ହସ୍ତାନ୍ତର କରୁ। ଆମେ ପ୍ରକଳ୍ପଟିକୁ ତାର ଏଷ୍ଟିମେଟ୍ କରୁ, ତାକୁ ଟେଣ୍ଡର କରୁ, କଣ୍ଟ୍ରାକ୍ଟର ଯାହାକୁ ଦଉ ଆମେ, ସେ କଣ୍ଟ୍ରାକ୍ଟର କାମ ସାରିଲା ପରେ ଆମେ ହିତାଧିକାରୀଙ୍କୁ ଆମେ ହ୍ୟାଣ୍ଡ ଓଭର କରିବୁ।
1: ସାର୍ କେନ୍ଦୁଝର ଜିଲ୍ଲାର କୋଉ କୋଉ ଅଞ୍ଚଳରେ ଆମର OLIC ତରଫରୁ ବା ଉଠା ଜଳସେଚନ ପ୍ରକଳ୍ପ ତରଫରୁ DMF ସହାୟତାରେ ଏପରି କାର୍ଯ୍ୟକ୍ରମ ହୋଇଛି?
0: କେନ୍ଦୁଝର ଜିଲ୍ଲାରେ ଆମର ଯୋଉ କିଛି ବ୍ଲକ ଅଛି ଆପଣଙ୍କର, ଆମର ବ୍ଲକ ୱାଇଜ ମୁଁ ଆପଣଙ୍କୁ କହୁଛି, ଆମର ବିଭିନ୍ନ ବ୍ଲକରେ ଅଛି, ଯୋଉଟାକି କେନ୍ଦୁଝର ସଦର ବ୍ଲକରେ ବି କରାହେଇଛି, ବାଂଶପାଳରେ କରାହେଇଛି, ପାଟନା ବ୍ଲକରେ କରାହେଇଛି, ତେଲକୋଇରେ କରାହେଇଛି, ସାହାରପଡ଼ାରେ କରାହେଇଛି, ହରିଚନ୍ଦନପୁର ବ୍ଲକରେ ବି କରାହେଇଛି, ଘଟଗାଁ ବ୍ଲକରେ କରାହେଇଛି, ଚମ୍ପା ବ୍ଲକରେ କରାହେଇଛି, ଝୁମ୍ପୁରା ବ୍ଲକରେ କରାହେଇଛି, ଯୋଡ଼ା ବ୍ଲକରେ କରାହେଇଛି, ଆନ୍ଦପୁର ବ୍ଲକରେ ବି କରାଯାଇଛି। ତଦ ବ୍ୟତୀତ ଆମେ କିଛି ପ୍ରୋଜେକ୍ଟ ଆମେ କରିଛୁ ପ୍ରତି ବ୍ଲକରେ ଆମର ଜେନେରାଲ କରାହେଇଛି।
1: ଆଜ୍ଞା ସାର୍, ଏଇ ଯୋଉ ବ୍ଲକ ମାନଙ୍କରେ କରାଯାଇଛି ପ୍ରାୟତଃ ଆମର ଲିଫ୍ଟ ଇରିଗେସନ ମାଧ୍ୟମରେ କୃଷକମାନେ ସାର୍ କୋଉ କୋଉ ପ୍ରକାର ଚାଷ କରିପାରୁଛନ୍ତି?
0: ସେଥିରେ ବେସିକାଲି ଆମର ପାଣି ଯେହେତୁ ଟିକେ ଖର୍ଚ୍ଚ ବହୁଳ, ତେଣୁ ଏ ପାଣିରେ ଆମର କ୍ୟାସ୍ କ୍ରପ ଯେମିତିକି ଆପଣ ପନିପରିବା ଚାଷ କରୁଛନ୍ତି, ପ୍ରାୟ ଆପଣଙ୍କର କେନ୍ଦୁଝର ଟାଉନକୁ ବା ପେରିଫେରିରେ ଯେଉଁ ଟାଉନ ଅଛି ଯେଉଁଠିକି ସବୁ ଆପଣଙ୍କର ପରିବା ଯୋଗାଉଛି, ଆମରି ଏହି ପ୍ରକଳ୍ପ ଗୁଡ଼ିକ ପ୍ରାୟ ପରିବା ଚାଷ କରିକିରି ଯୋଗାଇ ଥାଏ। ଆଉ ତଥା ଚାଷୀମାନେ ସେମାନଙ୍କର କିଛି ଗୁଜୁରାଣ ମେଣ୍ଟେଇବା ପାଇଁ ସେମାନେ କିଛି ଧାନ ଚାଷ ବି କରିଥାନ୍ତି ଅଳ୍ପ, କିନ୍ତୁ ଆମେ ସେମାନଙ୍କୁ ଅର୍ଥକାରୀ ଫସଲ ଯେମିତିକି ପନିପରିବା ଏଗୁଡ଼ା ଚାଷ କରିବା ପାଇଁ ଆମେ ସେମାନଙ୍କୁ ମୋଟିଭେଟ୍ କରୁ।
1: ସାର୍ ଏଇ ପ୍ରକଳ୍ପକୁ ଆପଣ କାର୍ଯ୍ୟକାରୀ କରିବା ଲାଗି କିପରି ସାର୍ ଆପଣ କୋଉ ଅଞ୍ଚଳକୁ କିପରି ଚୟନ କରନ୍ତି, ତାପରେ ସାର୍ କିପରି ପ୍ରପୋଜାଲ ଆପଣ DMF ଦିଅନ୍ତୁ, ତାପରେ ସାର୍ DMFରେ କିପରି ଭାବରେ ଏହା ଗୃହୀତ ହୁଏ, ଗୃହୀତ ହେଲା ପରେ ଚାଷୀମାନେ କେତେ ଦିନ ଭିତରେ ଉପକାର ପାଆନ୍ତି, ସାର୍ ଟିକେ ବିସ୍ତୃତ ଭାବରେ କହିବେ?
0: ଆମର ଏ ପ୍ରକଳ୍ପ ଗୁଡ଼ିକ ଜେନେରାଲି DMF ପ୍ରଥମ ତରଫରୁ ପ୍ରଥମ ତାଙ୍କର ଚଏସ୍ କରନ୍ତି ଆପଣଙ୍କର ହର୍ଟିକଲଚର ଡିପାର୍ଟମେଣ୍ଟ ସହିତ କୋପରେଟ କରିକିରି, NGO କିଛି ସେମାନେ ଆଗେ ବୁଲିକିରି ସେ ପ୍ରକଳ୍ପ ଗୁଡ଼ିକ ଚଏସ୍ କରନ୍ତି। ଯେଉଁଠିକି ଆମେ ଯେଉଁଠି ନଦୀ ନାଳ ଥାଏ ସେଠି ଆମେ ରିଭର ଲିଫ୍ଟ କରୁ, ଆଉ ଯେଉଁଠି ଆମର ନଦୀ ନାଳ ନଥାଏ ସେଠି ଆମେ ଡିପ୍ ବୋରୱେଲ କରୁ, ଆଉ ଯେଉଁଠି ଅଳ୍ପ ପାଣି ଥାଏ ଯେଉଁ ଯେମିତିକି ଛୋଟ ଛୋଟ ନାଳ ସେଠି ଆମେ ମାଇକ୍ରୋ ରିଭର ଲିଫ୍ଟ କରୁ। ତେଣୁ ଏଇଟା ପ୍ରଥମେ ଆମର ସେ NGO ମାନେ ବୁଲିକି ସେମାନେ ଜାଗା

0: ସିଲେକ୍ସନ୍ କରନ୍ତି, ଫାଇନାଲି ଆମକୁ ଦିଅନ୍ତି, ଆମେ ଆମେ ସେଗୁଡ଼ାକ ସର୍ଭେ କରି ଯେଉଁଗୁଡ଼ାକ ଉପଯୁକ୍ତ ହେଇପାରିବ ଆମେ କରୁ। ସେଥିପାଇଁ ପୁଣି ଯେଉଁ ଜାଗାରେ ଆମର ଇଲେକ୍ଟ୍ରି ଅଛି ଆମେ ସେଇଟା ଇଲେକ୍ଟ୍ରି ବେସ୍ରେ କରୁ, ଯେଉଁଠି ଆମର ଇଲେକ୍ଟ୍ରି ନାହିଁ ଆମେ ସେଠି ସୋଲାର ବେସ୍ରେ କରୁ।
1: ଆଜ୍ଞା, ତେବେ ସାର୍ ଯୋଉଠି ଇଲେକ୍ଟ୍ରି ଅଛି ସେଠି ସାର୍ ଇଲେକ୍ଟ୍ରି ଦେୟ ପାଇଁ କିଛି ବ୍ୟବସ୍ଥା ସାର୍ ସେଇ ଚାଷୀମାନଙ୍କର କିଛି ଗୋଟେ ଗ୍ରୁପ୍ କରାଯାଇକି ଦିଆଯାଏ ନା ଆମ ବିଭାଗ?
0: ହଁ ନାଇଁ, ଗ୍ରୁପ୍ କରାଯାଇଛି ଆପଣଙ୍କର। ମୁଁ ଯୋଉ କହିଲି ଯୋଉ ଆମର 2 ହେକ୍ଟର ବା 4 ହେକ୍ଟର ଯୋଉ ଯୋଉ ଜାଗାରେ ଆମେ ମାଇକ୍ରୋ ଡେଭଲପ୍ କରିଛୁ ବା ଡିପ୍ ବୋରୱେଲ୍ କରିଛୁ, ସେଠି ଗ୍ରୁପ୍ କରାଯାଏ। ଜଣଙ୍କ ନାଁରେ ସପୋଜ୍ ହେଲା ତାଙ୍କର ଲିଡର ଯିଏ, ତାଙ୍କ ନାଁରେ ଆମର ରହିଲା ବୋରୱେଲ୍ଟି କିମ୍ବା ମାଇକ୍ରୋ ଡେଭଲପ୍ଟି, ସେଠି ସେମାନଙ୍କର ଗ୍ରୁପ୍ ଥାନ୍ତି, ଯୋଉ ଚାଷୀ ଥାନ୍ତି ସେମାନେ ସମସ୍ତେ ସେଇ ପାଣି ନେଇକି ସେଠି ଚାଷ କରନ୍ତି।
1: ସାର୍ ଆଉ ଗୋଟେ କଥା ହଉଛି, ବଡ ଜିନିଷ ହଉଛି ମେଣ୍ଟେନାନ୍ସ ରକ୍ଷଣାବେକ୍ଷଣ। ଆଉ ସାର୍ ସୋଲାର କୁହନ୍ତୁ ବା ଇଲେକ୍ଟ୍ରି କୁହନ୍ତୁ, ୟାର ମେଣ୍ଟେନାନ୍ସ କେମିତି କରାଯାଇଥାଏ?
0: ମେଣ୍ଟେନାନ୍ସ ଆମେ ଯୋଉ କଣ୍ଟ୍ରାକ୍ଟ ନେଇଥାଏ ଏ କାମ, ସେ 5 ବର୍ଷ ପାଇଁ ତାର ମେଣ୍ଟେନାନ୍ସ କରିବା ପାଇଁ ଆମ ସହିତ ଏଗ୍ରିମେଣ୍ଟ କରିଥାଏ, ତ ସେ 5 ବର୍ଷ ପର୍ଯ୍ୟନ୍ତ ସେ ତାର ମେଣ୍ଟେନାନ୍ସ କରେ।
1: ସାର୍ ଇଏ ତ ଗୋଟେ ବହୁତ ଭଲ କାର୍ଯ୍ୟ, ଆମର ଓଡ଼ିଶା ଉଠା ଜଳସେଚନ ନିଗମ ତରଫରୁ କରାଯାଉଛି ଡିଏମ୍ଏଫ୍ ସହାୟତାରେ। ସାର୍ ଆପଣ କିପରି ଫିଲ୍ଡକୁ ଯାଇକି ତାକୁ ସେମିତି ସର୍ଭେ କରନ୍ତି ବା କେମିତି ସମୀକ୍ଷା କରନ୍ତି ବା କାର୍ଯ୍ୟକାରୀ ଠିକ୍ ହେଉଛି କି ନାହିଁ? ଆମ କେନ୍ଦୁଝର ଜିଲ୍ଲାର ଉଠା ଜଳସେଚନ ବିଭାଗର ମୁଖ୍ୟ ଭାବରେ ସାର୍ ଆପଣ କହିବେ କେମିତି ଆପଣ ବିଭିନ୍ନ ଜାଗାକୁ ଯାଇକି ତାକୁ ସମୀକ୍ଷା କରନ୍ତି?
0: ଆମର ଜାଗା ସିଲେକ୍ସନ୍ ହେଲା ପରେ ଆମର ଗୋଟେ ସର୍ଭେ ଟିମ୍ ଯାଏ, ସେଠି ସର୍ଭେ କରେ, ସର୍ଭେ କରିକି ତାର ଟପୋଗ୍ରାଫି ନିଆଯାଏ, ତାର ସେଠୁ ବେନିଫିସିଆରିଙ୍କର ଡିଟେଲ୍ସ ନିଆଯାଏ, ସେଗୁଡ଼ା ସବୁ ନେଇକିରି ଆମେ ଗୋଟେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ତିଆରି କରୁ। ସେ ପ୍ରୋଜେକ୍ଟ ରିପୋର୍ଟ ତିଆରି କଲା ପରେ ସେଟା ଆମର ଡିଏମ୍ଏଫ୍ରେ ଆପ୍ରୁଭ୍ କରାହୁଏ, ଆପ୍ରୁଭ୍ କରାହେଇକି ସେଟା ବି ଆମର ଜଳସେଚନ ବିଭାଗକୁ ଯାଏ, ସେଠି ଭେଟିଂ କରାଯାଏ, ତାପରେ ଆମେ ଆମେ ଟେଣ୍ଡର କରୁ। ଟେଣ୍ଡର କରିକିରି ଯେତେବେଳେ କଣ୍ଟ୍ରାକ୍ଟର ଫାଇନାଲ ହେଇଯାଏ, ତାପରେ ଆମେ ତାଙ୍କୁ ୱାର୍କ ଅର୍ଡ଼ର ଦେଉ। ୱାର୍କ ଅର୍ଡ଼ର ଦେଲା ପରେ ସେମାନେ କାମ ଆରମ୍ଭ କରନ୍ତି। ବିଭିନ୍ନ ସମୟରେ ଆମର ସେକ୍ସନ୍ ଅଫିସର ଯେଉଁମାନେ ଜୁନିୟର ଇଞ୍ଜିନିୟର ବା ଆସିଷ୍ଟାଣ୍ଟ ଇଞ୍ଜିନିୟର, ସେମାନେ ଯାଇକିରି ପ୍ରକଳ୍ପଟିକୁ କାର୍ଯ୍ୟକାରୀ ସମୟରେ ସେମାନେ ତଦାରଖ କରନ୍ତି। ସେହିପରି ଯିଏ ସବ୍ଡିଭିଜନ୍ ଲେଭେଲ ରହିଲେ SDO ବା ଆସିଷ୍ଟାଣ୍ଟ ଏଗ୍ରିକଲ୍ଚର, ସେମାନେ ବି ଯାଇ କାର୍ଯ୍ୟଟିକୁ ଭଲ ରୂପେ ଯେତେବେଳେ କାର୍ଯ୍ୟ ଚାଲିଥାଏ ସେମାନେ ବି ଦେଖା କରନ୍ତି। ଏତଦ୍ ବ୍ୟତୀତ ମୁଁ ଚିଫ୍ ହିସାବରେ ଏଇ ଡିଷ୍ଟ୍ରିକ୍ଟର ବା ଏଇ ଡିଭିଜନର ଏଜୁକେଟର ହିସାବରେ ମୁଁ ବି ମଧ୍ୟ ଯାଇକରି କାର୍ଯ୍ୟ ଗୁଡ଼ିକୁ ଯେତେବେଳେ ଚାଲିଥାଏ ସେତେବେଳେ ତିଆରି କରାଯାଉଥାଏ, ସେତେବେଳେ ଯାଇକି ଆମେ ତାକୁ ଇନ୍ସପେକ୍ସନ୍ କରୁ।
1: ସାର୍ ଆମେ ଆଲୋଚନା କରୁଛନ୍ତି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ସ୍ୱତନ୍ତ୍ର ବେତାର କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଏବଂ ଏହି କାର୍ଯ୍ୟକ୍ରମ ତ ନିଶ୍ଚିତ ଭାବରେ ସମସ୍ତ ଶ୍ରୋତାବନ୍ଧୁ ଜାଣନ୍ତି ଯେ ପ୍ରତ୍ୟେକ ରବିବାର ଗୁରୁବାର ସନ୍ଧ୍ୟା 7:30 ଏବଂ ମଙ୍ଗଳବାର ଦିନ 1:20 କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ। ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆମେ ବ୍ୟବହାର କରି ବର୍ତ୍ତମାନ FM 100.1 ଏହି ସମୟରେ ଆମେ କାର୍ଯ୍ୟକ୍ରମ ସାର ଶୁଣିପାରନ୍ତି। ତା ସହିତ ସାର୍ ଆମେ ନ୍ୟୁଜ୍ ଅନ୍ ଏୟାର ଆପ୍ ମୋବାଇଲରେ ଡାଉନଲୋଡ୍ କରି ଦେଶ ବିଦେଶର ଯେକୌଣସି ଜାଗାରେ ଆମର କେନ୍ଦୁଝର ଉଠା ଜଳସେଚନ ନିଗମର ବର୍ତ୍ତମାନ ଯିଏ ନିର୍ବାହୀ ଯନ୍ତ୍ରୀ ଅଛନ୍ତି ସାର୍ଙ୍କ ସହିତ ଆମେ ଆଲୋଚନା କରୁଛନ୍ତି, ସେ କାର୍ଯ୍ୟକ୍ରମ ମଧ୍ୟ ଶୁଣାଯାଇ ପାରୁଛି। ସାର୍ ଏହାର କହିବାର ତାତ୍ପର୍ଯ୍ୟ ହେଉଛି ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଚାଷୀ ଭାଇମାନଙ୍କୁ ଏବଂ ଯେଉଁମାନେ ଉଠା ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ହୋଇଛନ୍ତି ବା ହେବାକୁ ଯାଉଛନ୍ତି ସେମାନଙ୍କୁ ଆପଣ ଆପଣଙ୍କର ମନର କଥା କ'ଣ କହିବେ ବା ନିବେଦନ କ'ଣ କରିବେ? ଆସନ୍ତୁ ଆମେ ସମସ୍ତେ ଏକ ହେବା, କୃଷି କାର୍ଯ୍ୟ କରିବା, ଜଳସେଚନର ସୁବିଧା ଅଛି, ଡିଏମ୍ଏଫ୍ର ସୁବିଧା ଅଛି ଏବଂ ଆମେ ସମସ୍ତେ ଏକରେ ଏକ ଉନ୍ନତ ରାଜ୍ୟ, ଉନ୍ନତ ଦେଶ, ଉନ୍ନତ ଜିଲ୍ଲା ଆମେ ଗଠନ କରିପାରିବା। ଆମ ସାଙ୍ଗରେ OLIC ଅଛି ଆଉ DMF ମଧ୍ୟ ଅଛି। ସାର୍ ଆପଣ କ'ଣ ନିବେଦନ ରଖିବେ?
0: ମୁଁ ଏହା ନିବେଦନ ରଖିବି, ସେମାନେ ତ ଚାଷ କରୁଛନ୍ତି କିନ୍ତୁ ସେମାନେ ଅର୍ଥକାରୀ ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ସେମାନେ କରନ୍ତୁ, ଯେଉଁଥିରୁ କୁ ସାଧାରଣ ଚାଷୀ ଯେତିକି ପଇସା ପାଏ ଏମାନେ ବହୁତ ଅଧିକା ପଇସା ରୋଜଗାର କରିପାରିବେ, ଯାହାଦ୍ୱାରା କି ସେମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ସେଠାରେ ତାଙ୍କର ଅନ୍ୟାନ୍ୟ ଯୋଉ ମନେକର ଝିଅ ବାହାଘର କରିବେ କି ଆଜି ଘର ଖଣ୍ଡେ କରିବେ, ସେଇ ପଇସାରେ ବି ସେମାନେ କରିପାରିବେ। ତେଣୁ ମୋର ସେମାନଙ୍କୁ ନିବେଦନ ଯେ ସେମାନେ ସବୁବେଳେ ଅର୍ଥକାରୀ ଫସଲ ଲଗାନ୍ତୁ, ସେମାନେ ଏଗ୍ରିକଲଚର ଡିପାର୍ଟମେଣ୍ଟ ସହିତ କୋଅପରେସନ୍ ରଖନ୍ତୁ ଆଉ ହର୍ଟିକଲଚର ଡିପାର୍ଟମେଣ୍ଟ ସହିତ କୋଅପରେସନ୍ ରଖନ୍ତୁ ରଖି ଏବଂ ଆମମାନଙ୍କ ସହିତ ବି କୋଅପରେସନ୍ ରଖନ୍ତୁ, ଯେହେତୁ ଏ ପାଣିଟା ଟିକେ ମୂଲ୍ୟବାନ ପାଣି, ଆକୁ ପ୍ରପର ୱେରେ ୟୁଟିଲାଇଜ୍ କରନ୍ତୁ, ସ୍ପ୍ରିଙ୍କ୍ଲର ଲଗାନ୍ତୁ, ଡ୍ରିପ୍ ଲଗାନ୍ତୁ, ଏସବୁ ଲଗେଇକିରି ସେମାନେ ପାଣିଟାକୁ ସୁଚାରୁ ରୂପେ ପରିଚାଳିତ କରି ଅର୍ଥକାରୀ ଫସଲ ରୋଜଗାର କରନ୍ତି।
1: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ।
2: ଉଠା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ବୁଦ୍ଧୁରାୟ ସାଙ୍ଗେ ସାମାଡ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ କହନ୍ତି,
1: ସାର୍ ନମସ୍କାର।
3: ନମସ୍କାର
1: ସାର୍, କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ କୃଷି କାର୍ଯ୍ୟକୁ ସହଜ ଏବଂ ଭଲ କରାଯାଇ ପାରୁଛି। ସାର୍, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ କିପରି ଭାବରେ ସାର୍ କରାଯାଉଛି ଟିକେ କହିବେ, ଆମର ଡିଏମ୍ଏଫ୍ ସହାୟତାରେ ଉଠା ଜଳସେଚନ?
3: ଉଠା ଜଳସେଚନ ସାଧାରଣତଃ ଆମର ପ୍ରବାହିତ ନଦୀରୁ ଆମେ ଜଳସେଚନ କରିଥାଉ। ସେଟା ଆମର ବୈତରଣୀ ଅରାଡ଼ି ନଦୀ ଏଗୁଡ଼ାକ ଉପରେ ନିର୍ଭର କରିଥାନ୍ତି ଚାଷୀମାନେ। ଆମେ ପ୍ରକଳ୍ପ ଗୁଡ଼ାକ ସ୍ଥାପନ କରିକି ପମ୍ପ ସାହାଯ୍ୟରେ ପାଇପ୍ ଲାଇନ୍ ବିଛାଇ ତାକୁ ଜଳସେଚନର ବ୍ୟବସ୍ଥା କରିଥାଉ ଏବଂ ତାହାରି ଏଇଟା ଆମର ପଞ୍ଚାୟତ ମାନେ ଚମ୍ପା ବ୍ଲକର ବୈତରଣୀ ଆଉ ଅରାଡ଼ି ଏଗୁଡ଼ା ସେଠିକାରୀର ବାସିନ୍ଦା ମାନଙ୍କର ଗୋଟେ ହଉଛି କ'ଣ ଲାଇଫ୍ ଲାଇନ୍। ଏଇ ଏଇ ଏଇଠି ଯୋଉ ପ୍ରବାହିତ ହଉଛି ଏଇ ପାଣିକୁ ବ୍ୟବହାର କରିକି ସେମାନେ ସବୁଦିନ ଚାଷ କରିକି ତାଙ୍କର ପ୍ରତିପୋଷଣ କରନ୍ତି ଏବଂ ତାଙ୍କର ବର୍ତ୍ତମାନ ଯୋଉ ଏଲ୍ଆଇ ପଏଣ୍ଟ କରିବା ଦ୍ୱାରା ସେମାନଙ୍କର ଇନକମ୍ଟା ଡବଲିଂ ହେଇପାରିଛି, ଟୁ ଟାଇମ୍ସ ହେଉଛି। ଯେମିତି ଖରିଫରେ ଆମେ ତାଙ୍କର ବର୍ଷା ଉପରେ ନିର୍ଭର କରନ୍ତି ଏବଂ ରବି ଯେତେବେଳେ ଖରା ଦିନଟା ଆସୁଛି ସେତେବେଳେ ସେମାନେ ଧାନ ପନିପରିବା ଆଉ ଅର୍ଥକାରୀ ଫସଲ ମଧ୍ୟ କରିକି ତାଙ୍କର ଜୀବିକା ନିର୍ବାହ କରନ୍ତି।
1: ଆଜ୍ଞା ସାର୍, ତଥାପି ଚମ୍ପୁଆ ବ୍ଲକରେ କେତେ ଲୋକଙ୍କର ଜମିକୁ ଜଳସେଚିତ କରାଯାଇପାରୁଛି ଏବଂ ଉଠା ଜଳସେଚନ ପ୍ରକଳ୍ପରେ ଡିଏମ୍ଏଫ୍ର କ'ଣ ସହଭାଗିତା ରହୁଛି ଟିକେ କହିବେ ସାର୍?
3: ଡିଏମ୍ଏଫ୍ ଲୋକଙ୍କର ବହୁତ କାମରେ ଆସୁଛି। କେମିତି କହିବି, ଆମର ଗଲା ବର୍ଷ ଆର୍ଥିକ ବର୍ଷ 25-26ରେ ଆମକୁ ଅନୁଦାନ ମିଳିଥିଲା 25ଟା ପ୍ରକଳ୍ପ କରିବାକୁ। 25ଟା ପ୍ରକଳ୍ପରୁ ଆମର ଯୋଡ଼ାରେ 9ଟା ଏବଂ ଅଲଗା ଆମ ଚମ୍ପା ବ୍ଲକରେ 14ଟା ଏମିତି ଆମର ସବୁ ସାଙ୍କସନ୍ ହେଇଥିଲା। ସେ ଭିତରୁ ଚମ୍ପାର ଆମର ବଡ଼ନଈ ଗ୍ରାମ ପଞ୍ଚାୟତ ଯୋଉଟା ରହିଛି ରାଣୀପୁର ଗାଁ, ସେଇଟା ଆମେ 6ଟା କରିଛୁ। ତାଙ୍କର ପିଜି ନାଁ ହେଉଛି ଅନନ୍ୟା, ବେନିଫିସିଆରି ଗୁଡ଼ା ବି ଅଛନ୍ତି ଆଉ ଗମ୍ହାରିଆର ଅନ୍ନପୂର୍ଣ୍ଣା ତାଙ୍କର ପିଜି ଗ୍ରୁପ ଏଗୁଡ଼ା ଏପିସି ଏପିସି ଥ୍ରୋରେ ଆମେ କରିଛୁ। ଏପିସି ହେଉଛି ପ୍ରଡକ୍ସନ୍ ଗ୍ରୁପ, ଏଇଟା ସାଧାରଣତଃ ଆଜ୍ଞା ଏଇ ପ୍ରଡକ୍ସନରେ ତାଙ୍କର ଗ୍ରୁପରେ କ'ଣ ହେଉଛି ତାଙ୍କର ଇନକମରେ କେମିତି ଡବଲିଂ ହେବ, ଅର୍ଥକାରୀ ଫସଲ କରିବେ, ପନିପରିବା କରିବେ, ଏଇସବୁ ବ୍ୟବସ୍ଥା ତାଙ୍କର ହର୍ଟିକଲଚର ତରଫରୁ ସବୁ ବ୍ୟବସ୍ଥା କରୁଛନ୍ତି ଏବଂ ଏ ପ୍ରକଳ୍ପ ଗୁଡ଼ା ମଧ୍ୟ ତାଙ୍କର ଡିଏମ୍ଏଫ୍କୁ ସେମାନେ ହିଁ ତାଙ୍କର ପ୍ରପୋଜାଲ୍ ଦେଉଛନ୍ତି ଆଉ ପ୍ରପୋଜାଲ୍ ପାସ୍ ହେଉଛି ଡିଏମ୍ଏଫ୍ରେ। ତାପରେ ଆମକୁ କେବଳ ମାନେ ଟେକ୍ନିକାଲ ଡିପାର୍ଟମେଣ୍ଟ ଯେହେତୁ ଏଇ ପ୍ରୋଜେକ୍ଟକୁ ତିଆରି କରିବା ପାଇଁ ଆମକୁ କୁହାହେଉଛି। ତ ଏଇ ଗମ୍ହାରିଆ ଏମିତି ରାଣୀପୁର ଗମ୍ହାରିଆ ଏବଂ କରଞ୍ଜିଆର ପଞ୍ଚାୟତର କାଟୁଣିପୁରା ଗାଁ ଏମିତି ହେଇକି ଆମର ଏଇ ଯେଉଁ 14ଟା ରହିଛି ଏଇ 14ଟା ସାଙ୍କସନ୍ ହେଇଛି। ତ ତନ୍ମଧ୍ୟରୁ ଆମର ଇଚିଣ୍ଡା 2ଟା, ଗମ୍ହାରିଆରେ 4ଟା, ରାଣୀପୁରରେ 6ଟା ଆମେ ସମ୍ପୂର୍ଣ୍ଣ କରିଦେଇଛୁ ଆଉ କାଟୁଣିପଣାର କାମ ଚାଲିଛି ଆଉ ଅଲଗା ଗୁଡ଼ା ସରିଯାଇଛି ଏବଂ ସେଗୁଡ଼ାକ ଚାଷବାସ କରୁଛନ୍ତି। ଯୋଡ଼ା ବ୍ଲକର ସେମିତି ଆମେ ନେଇଥିଲୁ, ଆମର ଚମ୍ପା କଣ ଅଣ୍ଡରରେ ଆସୁଛି ଯୋଡ଼ା ବ୍ଲକ ବି ସବଡିଭିଜନ ଅଣ୍ଡରରେ। ତ ଏଇ ଯୋଡ଼ା ବ୍ଲକର ଆମେ କଣ୍ଡ୍ରା ପଞ୍ଚାୟତ ଯୋଉଟା ଏଇ କାନପୁର ଗାଁ ସେଇଠି ଆମେ 4ଟା ପ୍ରୋଜେକ୍ଟ କରିଛୁ। କାନ୍ଦ୍ରା ଗାଁ ସେ ବି କାନ୍ଦ୍ରା ପଞ୍ଚାୟତର ସେ 2ଟା କରିଛୁ। ଜଙ୍ଗ ପଞ୍ଚାୟତର ଗୁରୁଟୁଆ 3ଟା ପ୍ରୋଜେକ୍ଟ ଆମେ କରିଛୁ ଏବଂ ସେ ବର୍ତ୍ତମାନ ମଧ୍ୟ ଚାଷ କରୁଛନ୍ତି। ସେଟା କେମିତି ଆମେ ମଟର ବସାଇ ତାକୁ ସୌର ଯୋଉ ପ୍ୟାନେଲ କହୁଛନ୍ତି ସେ ସୂର୍ଯ୍ୟ ପ୍ୟାନେଲରେ ଆମେ କରେଣ୍ଟ ଯୋଉ ତାକୁ ସୂର୍ଯ୍ୟ ଦ୍ୱାରା ଚାର୍ଜ ହେଉଛି ଆଉ ତାଙ୍କୁ ଚାଷୀମାନଙ୍କୁ ପଇସା ଇଲେକ୍ଟ୍ରି ବିଲ୍ ଦେବାକୁ ପଡ଼ୁନାହିଁ। ଏଇଟା ଯେହେତୁ ଆମର ଅସରନ୍ତି ଭଣ୍ଡାର ତାଙ୍କର ବିନା ପଇସାରେ ମାନେ ତାଙ୍କର ପାଣି ଉପଯୋଗ ମାନେ ଇଏଟାକୁ କରେଣ୍ଟ ସୂର୍ଯ୍ୟ କିରଣରୁ ଗ୍ରହଣ କରି ସେମାନେ ତାଙ୍କ କରେଣ୍ଟ ଉପଯୋଗ କରୁଛନ୍ତି ଏବଂ ତାଙ୍କର ଖୁସିରେ ଅଛନ୍ତି, ତାଙ୍କ ହାତରୁ ଗୋଟେ ଟଙ୍କା ବି ପଡ଼ୁନାହିଁ।
0: ସାର୍, ତେବେ ଆପଣ ତ କହୁଥିଲେ ଖଣି ଅଞ୍ଚଳର କଣ୍ଡରା ଗାଁ ଯୋଉଠିକି ଆମର ସୌର ଶକ୍ତି ମାଧ୍ୟମରେ ଚାଷୀ ଉପକୃତ ହେଇପାରୁଛନ୍ତି, ତେବେ ଆପଣ ସାର୍ କ'ଣ ଲକ୍ଷ୍ୟ କରୁଛନ୍ତି ଖଣି ଅଞ୍ଚଳରେ ଯୋଉଠି ଆମେ କୃଷି ଉପରେ ଯଦି ସାର୍ ଆମେ କୃଷିକୁ ମୁହଁ ବୁଲାଉଥିଲେ ଖଣି ଅଞ୍ଚଳରେ ସେଠି କିନ୍ତୁ କୃଷି କରାଯାଇକି ଲୋକମାନେ ଆର୍ଥିକ ସ୍ୱାବଲମ୍ବୀ ହେଉଛନ୍ତି ଏବଂ ଭଲ କରିପାରୁଛନ୍ତି, ସାର୍ ଆପଣ କ'ଣ ଲକ୍ଷ୍ୟ କରୁଛନ୍ତି?
3: ନାଇଁ ସ୍ୱାଭାବିକ, ସେମାନେ ଖଣି ଅଞ୍ଚଳରେ ବହୁତ ଗୁଡ଼େ ଜାଗା ଯେଉଁଠି ରହିଛି ଯେଉଁଠି ଚାଷ ହେଇପାରେନି, ଯେଉଁ ଗୁଡ଼ାକରେ ଆମେ ଚାଷ ହେଉଛି ସେଗୁଡ଼ାକ ଉପଯୋଗ କରୁଛୁ, ଆଉ ଉପଯୋଗ କଲା ପରେ ସେମାନଙ୍କୁ ମଧ୍ୟ ଟ୍ରେନିଂ ଦିଆହେଉଛି, ଟେକ୍ନିକାଲ ଟ୍ରେନିଂ ଆମେ ଦେଉଛୁ, ଚାଷର ଟ୍ରେନିଂ ମଧ୍ୟ ଦେଉଛନ୍ତି, ହର୍ଟିକଲଚର ଆଉ ଏଗ୍ରିକଲଚର ଦେଉଛନ୍ତି, ସେମାନଙ୍କୁ ଉପଯୁକ୍ତ ଯେଉଁ ଗଭର୍ଣ୍ଣମେଣ୍ଟର ଯେତିକି ସବୁ ସବସିଡ଼ି ରହିଛି ଜିନିଷ ଏଗୁଡ଼ା ବି ସେମାନଙ୍କୁ ପ୍ରୋଭାଇଡ଼ କରାହେଉଛି ବା ସେମାନଙ୍କୁ ଉପଲବ୍ଧ କରିଦିଆହେଉଛି, ଯାହାଫଳରେ ସେମାନେ ମଧ୍ୟ ବର୍ତ୍ତମାନ ଖୁସିରେ ଅଛନ୍ତି। ବହୁତ ଅର୍ଥକରୀ ଫସଲ ଭେଜିଟେବୁଲ୍ସ ଆଉ ଆପଣଙ୍କର ପନିପରିବା ଯେଉଁ ଗୁଡ଼ାକ ଚାଷ ହେଉଛି ବର୍ତ୍ତମାନ ଖରାଦିନରେ ବର୍ଷା ଦିନରେ ଧାନ କରୁଛନ୍ତି, ଯେଉଁଟାକି ତାଙ୍କର ସେ ସମୟରେ ଯେତିକି ଇନକମ୍ ହେଉଥିଲା ତାର 2.3 times ତାଙ୍କର ଇନକମ୍ଟା ବଢ଼ିଯାଇଛି, ସେମାନେ ଖୁସି ଅଛନ୍ତି, ଆନନ୍ଦରେ ଗ୍ରହଣ କରୁଛନ୍ତି ସୋଲାର ପ୍ୟାନେଲଟାକୁ ବର୍ତ୍ତମାନ।
0: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
3: ନମସ୍କାର।
4: ଏହି ଯୋଡ଼ା ବ୍ଲକର କଣ୍ଡରା ଗ୍ରାମର ଜଣେ ଚାଷୀଙ୍କୁ ଆମେ ଭେଟିଥିଲୁ, ସେ କହନ୍ତି।
0: ଆଜ୍ଞା ନମସ୍କାର।
5: ଆଜ୍ଞା ନମସ୍କାର।
0: ଟିକେ ଆପଣଙ୍କର ନାଁ ଆଉ ଘର କୋଉଠି କହିବେ? ଆଜ୍ଞା
5: ମୋ ନାଁ ହଉଛି ଗୁରାମୁଣ୍ଡା, ଗ୍ରାମ ହଉଛି କାନପୁର ଯୋଡ଼ା।
0: ଆଚ୍ଛା ଆପଣ ଭାଇ ଚାଷ କରିଛନ୍ତି, କେମିତି ଭାବରେ ଚାଷ କରିଛନ୍ତି, କିପରି ଭାବରେ ଉଠା ଜଳସେଚନ ହେଇଛି ଟିକେ କହିବେ?
5: ତ ଏ ବର୍ଷ ଉଠା ଜଳସେଚନ ହେଇ ଡିଏମ୍ଏଫ୍ ମିଳିଛି।
0: କଣ କେମିତି ହେଇଛି ଚାଷ, କି କି ପ୍ରକାର ଚାଷ ହେଇଛି, କେମିତି ଜଳସେଚନ ହେଉଛି, କେତେ ଜମିକୁ ଜଳସେଚନ ହେଉଛି ଟିକେ କହିବେ?
5: ଏମିତି ତ ଏଟା ତ 3 HP ଯେ ବେଶୀ ଇଏ ହଉନି ହେଲା, ସେଥିପାଇଁ ଏଟା ଖାଲି ଏଇ କର୍ଲା ଚାଷ ହେଇଛି, ତାପରେ ଜହ୍ନି, ତାପରେ ଏଟା ପୁଇ ଆଉ ଏଇ ଭେଣ୍ଡି।
0: କେତେ ଜମିରେ କରିଛନ୍ତି ଭାଇ?
5: 2-3 acres ଖଣ୍ଡେ ହେଇଯିବ।
0: ଫସଲ ଅମଳ କଲେଣି?
5: ହଁ, ସୂର୍ଯ୍ୟମୁଖୀଟା ଅମଳ ହେଲାନି।
0: କେମିତି ଜଳସେଚନ ହେଉଛି ଟିକେ କହିବେ ଭାଇ?
5: ଜଳସେଚନ କହିଲେ ଏଠି ସେଇ ନାଳଟା ଗୋଟେ ଅଛି ହେଲା।
0: ଆଜ୍ଞା।
5: ସେଠି ଏଟା ତ ଏ ବର୍ଷ ସେଇ 3 HP ଇଏଟା ସୋଲାରଟା ଦେଇଛନ୍।
0: ଆଜ୍ଞା।
5: ଆଉ ଆଗରୁ ମୁଁ ସେଇ ଡିଜେଲ ଆଉ ପେଟ୍ରୋଲ ମେସିନ୍ରେ କରୁଥିଲି ଆଉ।
0: ଆଜ୍ଞା। ଭଲ ଜଳସେଚନ ହେଉଛି ଉଠା ଜଳସେଚନ?
5: ଆଜ୍ଞା।
0: ଆଚ୍ଛା ଭାଇ ଆପଣ ଏ ଯୋଉ ଡିଏମ୍ଏଫ୍ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ପାଇକି ଖୁସି ଅଛନ୍ତି?
5: ହଁ ଖୁସି ଅଛି ଟିକେ ଆଉ, ମାନେ ମୋର ଯୋଉ ଜିନିଷଟା ଖର୍ଚ୍ଚ ହଉଥିଲା ତେଲ ଫେଲ ସେଇଟା ଟିକେ ବଞ୍ଚି ଯାଉଛି ଆଉ, ଧନ୍ୟବାଦ କହିବି ଆଉ କଣ କହିବି ଆଉ।
0: ନମସ୍କାର।
4: শ্রোতা বন্ধু, ডিএমএফ দ্বারা প্রসারিত আম কেন্দুঝর আম ডিএমএফ কার্যক্রমক এইটি রাখি রহুছু। নমস্কার।

0: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବିମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
2: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଓ ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଓ ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନୋ କୋ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
1: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ, ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା FIH ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2 ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏଠାରୁ ପରାସ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026ରେ 4 ମ୍ୟାଚ୍ ଅମୀମାଂସିତ ରହିଛି। 68 ବର୍ଷ ପୂର୍ବେ 1958 ଜୁନ୍ 15 ତାରିଖରେ ଏହିଭଳି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସ୍ପେନ୍ ଏବଂ ଆଟଲାଣ୍ଟା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ବିହୀନ ହୋଇଥିବା ବେଳେ ବେଲ୍ଜିୟମ୍ ଏବଂ ଇଜିପ୍ଟ ମଧ୍ୟରେ ମ୍ୟାଚ୍ 1-1 ଶେଷ ହୋଇଥିଲା। ସେହିପରି ଉରୁଗୁଏ ଏବଂ ସାଉଦି ଆରବ ମଧ୍ୟରେ 1-1 ଓ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 2-2 ଶେଷ ହୋଇଥିଲା। ଆଜି ରାତିରେ ଇଜିପ୍ଟ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ସାଉଦି ଆରବ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କଲେ ବାଚସ୍ପତି ଓମ୍ ବିର୍ଲା। ସମ୍ବାଦ ଶେଷ ହେଲା।
3: Good afternoon, this is Akashvani and I am Valsa Williams with the midday news. The headlines. Prime Minister Narendra Modi to participate in G7 summit in Avignon, France this evening. Prime Minister Modi praises Varanasi exhibition in Bratislava, emphasizes role of art and culture in strengthening ties. Government bans messaging app Telegram till 22nd of this month ahead of NET UG retest. Message editing feature to remain disabled till June 30th. Supreme Court seeks responses from centre and states on plea to use Aadhaar only as identity proof. India rejects proposal to expand only non-permanent UN Security Council seats, calls reform bordering on failure. And India storms into semi-finals of

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000 ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍

ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବାବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,40,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000+ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍‌ରେ 100.3 MHz ତଥା 1584 KHz ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1 ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରକୁ। ଏଥର ସ୍ୱର ସରିତର ମଧୁର ମୂର୍ଚ୍ଛନା ଇନ୍ଦ୍ରଧନୁ। ଇନ୍ଦ୍ରଧନୁର ପ୍ରଥମ ଗୀତ।

ଶ୍ରୋତା ବନ୍ଧୁ, ପ୍ରେମର ରଙ୍ଗ କେବେ ବୟସ ମନେ ନାହିଁ। କେବେ ସେ ଚାନ୍ଦିନୀ ରାତିର ନିରବତାରେ ଫୁଟି ଉଠେ, ତ କେବେ ହୃଦୟର ଗଭୀରତମ କୋଣରେ ଗୁଞ୍ଜରିତ ହୁଏ।

ସ୍ମୃତିର ପୃଷ୍ଠାରେ କିଛି ଗୀତ ଚିରଦିନ ରହିବା ପାଇଁ ସୃଷ୍ଟି ହୋଇଥାଏ। ପ୍ରେମର ମଧୁର ଅନୁଭବ ଓ ଯୁବହୃଦର ସ୍ପନ୍ଦନକୁ ନେଇ ଆସୁଛି ଆଉ ଏକ ଲୋକପ୍ରିୟ ଗୀତ।

ଶ୍ରୋତା ବନ୍ଧୁ, ପ୍ରେମ କେବଳ ମିଳନର ନାମ ନୁହେଁ, ଏହା ହୃଦୟର ସେ ଉଷ୍ମତା ଯାହା ଜୀବନର ସବୁ ଶୀତଳତାକୁ ଦୂର କରିଦିଏ। ସ୍ୱର ଓ ଅନୁଭବର ଏହି ମଧୁର ସମନ୍ୱୟ ନେଇ ଆସୁଛି ଆଉ ଏକ ଗୀତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଶେଷ ହେଲା ସ୍ୱର ସରିତର ମୂର୍ଚ୍ଛନା ଇନ୍ଦ୍ରଧନୁ ଶୁଣିଲେ ବିବିଧ ଗୀତ ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ ଯୁବବାଣୀ ଯୁବଶ୍ରୋତାଙ୍କ ଉଦ୍ଦେଶ୍ୟରେ ପ୍ରଯୋଜନା ଅନିତା ତିର୍କୀ ଏବଂ ଉପସ୍ଥାପନାରେ ଗୋପୀନାଥ

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୋତା ବନ୍ଧୁ, ରଜ ଆମକୁ ଶିଖାଏ ପ୍ରକୃତି ସହ

ଆମ ମୂଳକୁ ଭୁଲି ନଯିବାକୁ ରଜର ଦୋଳି ଯେପରି ଆକାଶ ଓ ମାଟି ମଧ୍ୟରେ ଝୁଲେ, ସେହିପରି ଆମ ଜୀବନ ମଧ୍ୟ ପରମ୍ପରା ଓ ପ୍ରଗତି ମଧ୍ୟରେ ସନ୍ତୁଳନ ଖୋଜେ। ହଁ ଶ୍ରୋତା ବନ୍ଧୁ।

ରଜ ବିଦାୟ ସହିତ ଆଷାଢ଼ର ଆଗମନ ସୃଷ୍ଟି ହୋଇଥାଏ। ମେଘ ଜମିବ, ବର୍ଷା ହେବ, ମାଟି ସବୁଜ ହେବ। ବର୍ଷାର ଆଗମନୀ ସଙ୍ଗୀତ ଗାଇବ ଏ ମାଟି, ଏ ପ୍ରକୃତି। ଏହି ପରିବର୍ତ୍ତନ ଆମକୁ ମନେ ପକାଇ ଦିଏ ଜୀବନରେ ମଧ୍ୟ ପ୍ରତ୍ୟେକ ଅପେକ୍ଷାର ଶେଷରେ ଏକ ନୂଆ ସମ୍ଭାବନା ରହିଥାଏ। ସେହି ସମ୍ଭାବନା ଆମକୁ ଆଗକୁ ଆଗକୁ ଟାଣି ନିଏ। ଯୁବ ସମାଜ ହେଉଛି ଆଗାମୀ ଦିନର ଭବିଷ୍ୟତ। ରଜର ଆନନ୍ଦ ଯେପରି ସମସ୍ତଙ୍କୁ ଏକାଠି କରେ,

ସେହିପରି ଆମର ଚିନ୍ତା, ସୃଜନଶୀଳତା ଓ ଉଦ୍ୟମ ଏକ ସୁନ୍ଦର ସମାଜ ଗଢ଼ିପାରେ। ଆସନ୍ତୁ ଏହି ପର୍ବରୁ ଆମେ ସମ୍ପ୍ରୀତି ଓ ସହଯୋଗର ବାର୍ତ୍ତା ନେଇଯିବା ଏବଂ ଆଗାମୀ ସୁନ୍ଦର ଗୋଟିଏ ସମାଜର ସମ୍ଭାବନାକୁ ଅପେକ୍ଷା କରିବା।

3 ଦିନ ଧରି ହସ ଖୁସି ଦୋଳି ଖେଳ ଓ ପିଠାପଣାର ମହକରେ ଉତ୍ସବ ମୁଖର ହୋଇ ଉଠିଥିଲା ଆମ ଜନଜୀବନ। ରଜ ଆସିଥିଲା ନୂଆ ସ୍ୱପ୍ନ ଓ ନୂଆ ଉଲ୍ଲାସ ନେଇ। ଆଜି ସେହି ରଜ ବିଦାୟ ନେଉଛି, କିନ୍ତୁ ଛାଡ଼ିଯାଇଛି ଅନେକ ମଧୁର ସ୍ମୃତି। ସେହି ସ୍ମୃତିର ସ୍ୱରକୁ ନେଇ ଆମେ ଆଜି ଓଦା, ତାର ବାସ୍ନାରେ ଆମେ ବାସ୍ନାହିତ। ଦୋଳି ମୂଳ ଏବେ ବି ରଜ ରଜ ବାସୁଛି, ଚାରିଆଡ଼ କେବଳ ରଜ ରଜ ରଜ। ଜହ୍ନ ବି ଫେରିଆସେ ରଜର ବାସ୍ନାକୁ ଶୁଙ୍ଘି ଶୁଙ୍ଘି।

ଯୁବବନ୍ଧୁ, ରଜର ଏହି ମଧୁର ଅଧ୍ୟାୟ ଆଜି ଏଠାରେ ଶେଷ ହେବାକୁ ଯାଉଛି। ଦୋଳିର ଦୋଳନ, ପୋଡ଼ପିଠାର ମହକ, ସାଙ୍ଗସାଥୀଙ୍କ ହସ ଓ ଉତ୍ସବର ରଙ୍ଗ ଆପଣଙ୍କ ମନରେ ଚିରଦିନ ସତେଜ ରହୁ, ଏହି ଆଶା ଓ ଶୁଭେଚ୍ଛା ସହ ଆଜିର ବିଶେଷ କାର୍ଯ୍ୟକ୍ରମ ରଜ ବିଦାୟରୁ ବିଦାୟ ନେଉଛୁ ଏହି ଗୀତ ସହିତ। କାର୍ଯ୍ୟକ୍ରମର ପ୍ରଯୋଜନା କରିଥିଲେ ଅନିତା ତିର୍କୀ ଏବଂ ଉପସ୍ଥାପନ କରିଥିଲି ମୁଁ ଗୋପୀନାଥ। ତେବେ ରଜର ସେହି ଗୀତ ଯେଉଁ ଗୀତ ସବୁଦିନେ ଆମକୁ ଅଦା କରିଦିଏ, ରଜକୁ ମନେ ପକାଇଦିଏ, ସେ ଗୀତ ସହିତ ଏ କାର୍ଯ୍ୟକ୍ରମର ପରିସରରୁ ମୁଁ ବିଦାୟ ନେଉଛି।

ସେସହର ଜୀବବାଣୀ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନା ଥିଲେ ଗୋପୀନାଥ ସାହୁ। ଆକାଶବାଣୀ କେନ୍ଦୁଝର ଏଥର ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମର ସୂଚନା।

ନିବେଦନ କରୁଛୁ। ଜନଜାତି ସଙ୍ଗୀତର ସୁରଭି ବା ବନ ସୁରଭି ଆଜି ପରିବେଷଣ କରୁଛନ୍ତି ବିଶ୍ୱନାଥ ନାୟକ ଏବଂ ସାଥୀ ବାଥୁଡ଼ି ସମ୍ପ୍ରଦାୟର ଗୀତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ସହାୟତା ମଧ୍ୟ ବାଟ ମାରଣା ହେଉନାହିଁ। ଫ୍ରି ମାଇକ୍ରୋ ଲୋନ୍ ବା ବିନା ବନ୍ଧକରେ ପ୍ରାୟ 20 ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଏ। ଏହି ଋଣରେ ଗୋଟିଏ ଅଭାବୀ ମହିଳା କିଛି ବେପାର ବାଣିଜ୍ୟ କରିପାରିବ। ମହିଳାଙ୍କ ସମ୍ମାନ ସେଭିଂ ସାର୍ଟିଫିକେଟ୍ ଯୋଜନା ମାଧ୍ୟମରେ 2 ଲକ୍ଷ ଟଙ୍କା ଜଣେ ଅଭାବୀ ମହିଳାଙ୍କ ଜମା ଖାତାରେ ସରକାରଙ୍କ ତରଫରୁ ଫିକ୍ସ ଡିପୋଜିଟ୍ କରାଯିବ ଏବଂ ସେହି ଟଙ୍କାର ସୁଧରୁ ମହିଳା ଜଣକ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିପାରିବେ। ଏହା ବ୍ୟତୀତ SSG ବା ସେଲ୍ଫ ହେଲ୍ପ ଗ୍ରୁପ୍ ଜରିଆରେ ପାଠ ପଢିନଥିବା ଉଦ୍ୟୋଗୀ ମହିଳାମାନେ ଗାଈ ଛେଳି କୁକୁଡ଼ା ମାଛ ଭଳି ଅନ୍ୟ ଗୃହପାଳିତ ତଥା ଲାଭଜନକ ବ୍ୟାପାରରେ ବର୍ଷକୁ ଖୁସିରେ ଲକ୍ଷେ ଟଙ୍କା ଯାଏ ରୋଜଗାର କରିପାରିବେ। ଏହା ବ୍ୟତୀତ ପାଠ ପଢିଥିବା ମହିଳାମାନେ ବିଭିନ୍ନ ପ୍ରକାର ଟ୍ରେନିଂ ମାଧ୍ୟମରେ ନିଜର ଦକ୍ଷତାକୁ ବୃଦ୍ଧି କରି ବାର୍ଷିକ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ରୋଜଗାର କରି ଲକ୍ଷ୍ୟପତି ଦିଦି ଗ୍ରୁପରେ ନିଜକୁ ସାମିଲ କରିପାରିବେ। ନମୋ ଡ୍ରେନ୍ ଦିଦି ଯୋଜନା, ଏହା ମାଧ୍ୟମରେ ଡ୍ରୋନ୍କୁ ଉଡେଇବାର ଟ୍ରେନିଂ ସହିତ ଜମିରେ ଔଷଧ ପକାଇବା ଭଳି କାମକୁ ମହିଳାମାନେ ଏବେ ସହଜରେ କରିପାରୁଛନ୍ତି, ଫଳରେ ନାରୀମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରୁଛନ୍ତି। ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନାରେ ପ୍ରାୟ 12 କୋଟି ସଂଖ୍ୟକ ପାଇଖାନାକୁ ଗରିବ ମହିଳାମାନଙ୍କ ଘରେ ବସାଯିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହିତ ମହିଳାମାନେ ଶାନ୍ତିରେ ଏକ ସ୍ୱାସ୍ଥ୍ୟପ୍ରଦ ଜୀବନ ଜୀଇଁପାରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ଧୂଆଁମୁକ୍ତ ରୋଷେଇ କରିବା ଭଳି କାମ ଅତି ସହଜରେ ହୋଇପାରୁଛି, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ସହିତ ଶାନ୍ତି ପ୍ରଦାନ କରୁଛି। କୋଟି କୋଟି ମହିଳା ଏହା ମାଧ୍ୟମରେ ଯଥେଷ୍ଟ ଲାଭ ପାଉଛନ୍ତି। ବେଟି ବଚାଓ ବେଟି ପଢାଓ ଏକ ଫଳପ୍ରଦ ଯୋଜନା, ଏହା ମାଧ୍ୟମରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଠାରୁ ଆରମ୍ଭ କରି ପୁଅ ଏବଂ ଝିଅ ମଧ୍ୟରେ ଥିବା ସଂଖ୍ୟାଗତ ତାରତମ୍ୟକୁ ରୋକାଯାଇ ପାରୁଛି। ଝିଅମାନେ ପୁଅଙ୍କ ଭଳି ସମାନ ଅଧିକାର ପାଇ ପାଠ ପଢି ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ଆୱାଜ ଯୋଜନା ମାଧ୍ୟମରେ ଝିଅଟିଏ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଧିକାର ପାଇବା ଏବଂ ସ୍ୱାମୀଙ୍କ ସମ୍ପତ୍ତିରେ ମଧ୍ୟ ନିଜର ଅଧିକାରକୁ ସାବ୍ୟସ୍ତ କରି ଶାନ୍ତିରେ ଜୀବନ କଟାଇ ପାରୁଛି। ନାରୀମାନଙ୍କୁ ଘରୁ ପଦାକୁ ଆଣି ରୋଜଗାର କ୍ଷମ କରିବା ସହିତ ସୁସ୍ଥ ରଖିବାର ପ୍ରୟାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଛି। ଏହା ବ୍ୟତୀତ ପାଠ ପଢିବା, ଖେଳିବା, ଗବେଷଣା କରିବା କ୍ଷେତ୍ରରେ ମଧ୍ୟ ମହିଳା ଏବଂ ଝିଅମାନଙ୍କର ଯୋଗଦାନ ଆମର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରୁଛି। ଏସବୁ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ଟଙ୍କା ପଇସା ନେଣଦେଣ କରିବା, ପରିବହନ ଯୋଗାଯୋଗ କ୍ଷେତ୍ରରେ ଆମ ଦେଶ ଆଗେଇ ପାରିଛି। ପ୍ରଧାନମନ୍ତ୍ରୀଙ୍କ ପକ୍କା ଘର ଯୋଜନାରେ ଏବଂ ଅଟଳ ପେନ୍ସନ୍ ଯୋଜନାର ସୁଫଳ ଏବେ ଗରିବଙ୍କ ପାଖରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ କେବଳ ମହିଳା ନୁହନ୍ତି ବରଂ ଗରିବ ପୁରୁଷ ଲୋକଟିଏ ମଧ୍ୟ ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆୟୁଷ୍ମାନ ଯୋଜନା ମାଧ୍ୟମରେ 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସହିତ ଅଭାବୀ ଲୋକଟିଏ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ମାଗଣାରେ ପ୍ରାୟ 500 ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସେବା ପାଇପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁନିଶ୍ଚିତ ଖାଦ୍ୟ ମାଗଣାରେ ମିଳିପାରୁଛି, ଯାହାଫଳରେ ଖାଦ୍ୟ ଶସ୍ୟ ବିନା କେହି ଭୋକ ଉପାସରେ ରହିପାରିବେ ନାହିଁ। ଏଭଳି ବ୍ୟବସ୍ଥା ସହିତ ଜଳ ମିଶନ ଯୋଜନା ମାଧ୍ୟମରେ ପ୍ରତି ଘରେ ନଳ ମାଧ୍ୟମରେ ଜଳ ଯୋଗାଇବା କାର୍ଯ୍ୟ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ ଘର ଘର ମାଗଣା ବିଜୁଳି ବା ସୌର ପ୍ୟାନେଲ ଯୋଜନା ମାଧ୍ୟମରେ ସ୍ୱଚ୍ଛ ବିଦ୍ୟୁତ ଉତ୍ପାଦନ ସହିତ ଘରକୁ 78,000 ଟଙ୍କାର ସବସିଡି ରାଶି ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛି। ଏସବୁ ବ୍ୟତୀତ ଆମର ସୈନ୍ୟ ବାହିନୀକୁ ସଶକ୍ତ କରିବା ଏବଂ ସେମାନଙ୍କର ମନୋବଳକୁ ବଢାଇବା ପାଇଁ ସମାନ କାମକୁ ସମାନ ଦରମା ସହିତ ପେନ୍ସନ୍ ମିଳିବା ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରୀୟ ସୈନିକ ବୋର୍ଡ ଯୋଜନା ମାଧ୍ୟମରେ ମୃତ ସୈନିକମାନଙ୍କର ପିଲାମାନଙ୍କର ପଢା ଖର୍ଚ୍ଚ, ଝିଅ ବିଭାଗର ପାଇଁ 1 ଲକ୍ଷ ଟଙ୍କା ସେମାନଙ୍କର ବିଧବା ମାନଙ୍କୁ ପ୍ରଦାନ କରାଯାଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନକଲ୍ୟାଣ ଯୋଜନାର ସତେ ଯେପରି ଅନ୍ତ ନାହିଁ, ଯାହା ଆମର ଭାରତବାସୀଙ୍କୁ ଏକ ଚିନ୍ତାମୁକ୍ତ ଜୀବନ ଜୀଇଁବାରେ ସହାୟକ ହେଉଛି। ଏଠାରେ ମୁଁ କହିବାକୁ ଚାହେଁ ଆମ ଦେଶର ମହିଳାମାନେ ପ୍ରାୟ 50% ସେମାନଙ୍କର ସଂଖ୍ୟା, ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଗୋଟେ ଉଚ୍ଚ ଚିନ୍ତାଧାରାରେ ସାମିଲ କରିବା, ଏହା ଆମ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ। କେବଳ ତାଙ୍କର ସ୍ୱପ୍ନ ହେଲେ ଚଳିବ ନାହିଁ, ଆମେ ସମସ୍ତେ ଆମର ଝିଅମାନଙ୍କୁ, ଆମର କନ୍ୟା ରତ୍ନ ମାନଙ୍କୁ, ଆମର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯେତେ ସବୁ ଯୋଜନା ବା ଯେତେ ସବୁ ପରିକଳ୍ପନା ନରେନ୍ଦ୍ର ମୋଦିଙ୍କର ମୁଣ୍ଡକୁ ଆସୁଛି ଆମେ ତାକୁ ସାକାର କରିବା। ମୁଁ ମଧ୍ୟ ଜଣେ ସ୍ୱାବଲମ୍ବୀ ମହିଳା ହିସାବରେ ବୁଝୁଛି ଯେ ସଂସାରର ବୋଝ କେବଳ ପୁରୁଷ ଲୋକମାନେ ନେଇପାରିବେ ନାହିଁ, ଆମେ

ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
5: ୟାର କୋଈ ଐସି ଲାଇଫ ଇନ୍ସ୍ୟୁରାନ୍ସ ପଲିସି ବତାଓ ଜିସମେ କମ୍ ପ୍ରିମିୟମ ହୋ, ବୋନସ ଭି ଅଚ୍ଛା ମିଲେ ଔର ଭରୋସେ ଵାଲା ଭି ହୋ।
6: TLI ହେ ନା।
7: ସରକାରୀ କର୍ମଚାରୀ କେ ସାଥ ସାଥ ସଭି ପ୍ରୋଫେସନାଲ, ଗ୍ରାଜୁଏଟ ଔର ଡିପ୍ଲୋମା ହୋଲ୍ଡର୍ସ ଲେ ସକତେ ହେ PLI ପଲିସି କା ଫାଇଦା, ଔର ସାଥ ମେ ପୋଷ୍ଟାଲ ଡିପାର୍ଟମେଣ୍ଟ କା ଭରୋସା ଭି। ଅପନେ ନଜଦୀକୀ ପୋଷ୍ଟ ଅଫିସ ସେ ଆଜ ହି ସମ୍ପର୍କ କରେ ୟା ଲଗ ଇନ କରେ indiapost.gov.in ପର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, EPFO ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଫ୍ଟୱେର୍ରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ

0: ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଜଣ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1609 ଜଣ ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଜଣ ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ଜଣ ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇ ପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210ରୁ ଅଧିକ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130 ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ, ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ

0: ପ୍ରଭାବିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଓଡ଼ିଆ ଆଲବମ୍ ଗୀତ, ପରିବେଷଣ କରୁଛନ୍ତି ଶିଳ୍ପୀ ଶକ୍ତି ମିଶ୍ର, ଅରୁଣ ମନ୍ତ୍ରୀଙ୍କ ରଚନାରୁ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ସୁରଭି ମହମ୍ମଦ ଅଜିଜ, ଗୀତ ନିର୍ମଳ ନାୟକ।

ଶେଷ ହେଲା ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର, ଏଥର ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ର ଏଟା କରି ପ୍ରଚାର କରୁଛୁ।

0: କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସରେ ଏଭେନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି। ଏଭେନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭେନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି, ସୁରକ୍ଷା, ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ G7 ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33ଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ ପିଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ ଟର୍ସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସେନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି, ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି, ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ମୃତ୍ୟୁ ହେବା ସହ 25 ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି, ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆର୍ଗସି କହିଛନ୍ତି, ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି, ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ୍ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ୍ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
4: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। BLOମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ SMC ପକ୍ଷରୁ ବୁର୍ଲାସ୍ଥିତ MCCMRF ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବ ପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଆୟୋଜନ ହୋଇଛି।
2: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ କୃଷି ଜୀବନର କଥା, ଆମ ଚାଷବାସ ଅନ୍ତରାଳରେ ସାମାନ୍ୟ ବିଜ୍ଞାପନ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, ବିଏସ୍ ମଲ, ଧୋପାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରି ନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
3: ବନସ୍ତୀ ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ। ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। SHG ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ Esplanade, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
4: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
5: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
6: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

0: ଏ କଳ୍ପ ଆସ ଆସ ଆସ
1: ମାଧିଆ ଭାଇ, ଜୁହାର
0: ଏ
1: ଜୁହାର।
0: ଜୁହାରେ ଜୁହାରେ, ଏ ରଜ ପରି ଦିନଟା ଏମିତି ଧିମେଇ ଧିମେଇ ଚାଲିଲେ ହବ?
1: ରଜରେ ପିଠା ଧରିକିରି ଆସିଛି।
0: ଓ ହୋ ହୋ, ସେଇଥିପାଇଁ ଆ ଘରଟା ମହ ମହ କାହିଁକି ବାସ୍ନା ହଉଛି? ହେଲା ହେଲା ହେଲା, ଇଏ କେତେ ପ୍ରକାର ପିଠା ହେଇଥିଲା ଆଗେ କହିଲ?
1: ଆଜି ଭାଇ ହଉଛି ତୃତୀୟ ରଜ।
0: ହଁ,
1: ପୋଡ଼ ପିଠା କରିଥିଲି, ଏଣ୍ଡୁରି ପିଠା କରିଥିଲି, ମଣ୍ଡା ପିଠା କରିଥିଲି।
0: ହଁ, ନିଜେ ଯାହା ଖାଇଥିବ, ପୁଣି ସାଇ ପଡ଼ିଶା କେତେ କଣ ବଣ୍ଟା ହେଇଥିବ।
1: ରଜରେ ଯଦି ବଣ୍ଟା କୁଣ୍ଟା ଟିକେ ନ କରିବୁ, ଆଉ ସାଇ ପଡ଼ିଶାକୁ ମୁହଁ ଦେଖେଇ ପାରିବୁ?
0: ସେଇଥିପାଇଁ ତ ରଜ ପାନ ଖାଇକି ପାଟିଟା ନାଲି ଦୋଷୁଛେ।
1: ରଜରେ ପାନ ଖଣ୍ଡେ ନ ଖାଇଲେ ମନ କଣ ବୁଝୁଛି?

0: ସେ ପର୍ଯ୍ୟନ୍ତ ରଜ ଅଛି, ସେଇ ରଜ ଦୋଳି ଗୀତ ଏ ବିଲ ଖମାର ଆମର ଶୁଭୁଥିବ।
1: ଭାଇ ବୈଠକରେ ସବୁବେଳେ ଠାକୁର ଠାକୁରାଣୀଙ୍କର ଭଜନ ଶୁଣନ୍ତି, ଆଜି ଗୋଟେ ରଜଦୋଳି ଗୀତ ଟିକେ ବୈଠକରେ ଶୁଣିଦବା।
0: ହଉ ହେଲା।

0: ଯାହା ହଉ, ଏ ରଜ ପରି ଦିନରେ କାନରେ ଟିକେ ପାଖରୁ ରଜଦୋଳି ଗୀତ ଶୁଣିବା ପାଇଁ ମିଳିଲା।
1: ରଜ ଭଳିଆ ଦିନରେ ଟିକେ ରଜଦୋଳି ଗୀତ ନ ଶୁଣିବୁ, ନ ଗାଇବୁ।
0: ତା ଛଡ଼ା ଆମ କେଉଁଝର ଜିଲ୍ଲା କଥା ଯଦି ଦେଖିବା, ଏ ଯୁଆଡ଼େ ଯିବ ରଜଦୋଳି ଗୀତ କାନରେ ନିଶ୍ଚୟ ପଡ଼ିବ।
1: କେତେ ପ୍ରକାର ଦୋଳି ଲାଗିଥିବ, ବାଉଁଶ ଦୋଳି, ପଟା ଦୋଳି, ଚକ୍ରି ଦୋଳି, ଆହୁରି ତ କେତେ କେତେ ଦୋଳି ସବୁ ଅଛି। ଘରେ ଘରେ ସବୁ ଦଉଡ଼ିରେ ଦୋଳି ଲାଗୁଛି, ଆମ୍ବ ଗଛରେ ଦୋଳି ଲାଗୁଛି।
0: ଇଏ କଳ୍ପ ବା ସତ କଥା କହିଲ, ଏ ରଜଦୋଳି ତୁମେ ଖାଲି ମୁହଁରେ ବଖାଣୁଛ ନା ଆମ୍ବ ତଟା ଆଡ଼େ କିମ୍ବା ଯୋଉଠି ଆମର ଦୋଳି ଗଡ଼ା ହେଇଛି ସିଆଡ଼କୁ ବୁଲି ଯାଇଥିଲ ମ?
1: ଏ ଶୁଣୁ ନାହାନ୍ତି ଟିକେ କାନରେ ବାଜୁନି କି ରଜଦୋଳି ଗୀତ?
0: ହଁ ଶୁଭୁଛି ତ, ସତରେ ସେଇ ପାଖକୁ ଯାଇଥିଲ?
1: ଯାଇଥିଲି, ସେଇଠୁ ଏଇନେ ହେଇକି ଆସୁଛି।
0: ଅନ୍ଧାରେ ବା ପୂର୍ବରୁ କେମିତି ଖସି ଯିବା କଥା, ସେଥିପାଇଁ ପଳେଇ ଆସିଥିବ।
1: ନାଇଁ ମ, ସିଏ କଣ କି ଭାଇ,
0: ହଁ
1: ସେଠିକି ଯୋଉ ଯାଇଥିଲି ଭାରି ଭଲ ଲାଗିଲା, ହେଲେ ସେଠି ଦେଖିଲି ଏ ତିନି ଚାରି ଜଣ ଏ ପୁଅ ପିଲା ସବୁ ନିଶା ଖାଇକି ଟଳ ଟଳ ହଉଛନ୍ତି।
0: ପୁନେଇ ପର୍ବଟା ଟିକେ ନିଶା କରିଦେଇଥିବେ?
1: ପୁନେଇ ପର୍ବ କଥା କହିଲ, ପୁନେଇ ପର୍ବରେ ମନ କରିକି ଖୁସିରେ ଟିକେ କିଏ କେମିତି ଖାଇ ଦିଅନ୍ତି, କିନ୍ତୁ ଏଇ ଦେଖୁନ ଆଜିକାଲି ଯେମିତି ସବୁ ଘଟଣା ଘଟୁଛି।
0: ନିଶା ଦେଖ, ୟାକୁ ଅନେକ ରାକ୍ଷସ ମଧ୍ୟ କହିଲେଣି, କାହିଁକି ନା ୟା କବଳରେ ଯିଏ ପଡ଼ିଛି ସିଏ ତ ତଳି ତଳାନ୍ତ ହଉଛି, ତା ସହିତ ତାଙ୍କ ପରିବାର ମଧ୍ୟ ଭାରି ସନ୍ତୁଳି ହୁଅନ୍ତି।
1: ଭାଇ କେତେ ଘର ଉଜୁଡି ଯାଉଛି,
0: ହଁ
1: ନିଶା ଖାଉଛନ୍ତି, କୋଉଠି ଗାଡି ଆକ୍ସିଡେଣ୍ଟ କଲେଣି, କୋଉଠି ନିଶା ଖାଇକି ପଡ଼ିଗଲେଣି, ଚେତା ଚପଟ ନାହିଁ, ସେପଟେ ନା ଛୁଆଙ୍କୁ ପାଠଶାଠ ପଢ଼େଇ ପାରୁଛନ୍ତି, ନା ଭଲ ଘର ଖଣ୍ଡେ କରିପାରୁଛନ୍ତି, ନା ସ୍ତ୍ରୀ ଛୁଆଙ୍କୁ ଭଲରେ ଖାଇବାକୁ ଗଣ୍ଡେ ଦେଇପାରୁଛନ୍ତି। ନିଶା ଖାଇକିରି ଜୀବନ କେତେବେଳେ ଯାଉଛି, ନହେଲେ ଘରକୁ ସବୁବେଳେ ଅଭାବ ଲାଗିକି ରହୁଛି।
0: ଇଏ କଳ୍ପ ଅପା, ନିଶା ରାକ୍ଷସରେ ଯିଏ ପଡ଼ିଛି ସିଏ କେତେ କ'ଣ ତଳି ତଳାନ୍ତ ହେଉଛି, ଏମିତିକି ତାଙ୍କ ପରିବାର ମଧ୍ୟ ବରବାଦ ହେଉଛନ୍ତି ବୋଲି ଏଥର ଅନେକ ଗାଁ ସାହିର ତିରିଲାମାନେ ଗାଁଟିକୁ କେମିତି ଆମର ମଦମୁକ୍ତି କରିବା ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି।
1: ଆମ ଏଇ ଯୋଉ ସ୍ୱୟଂସହାୟକ ଗୋଷ୍ଠୀର ଆମ ମା ଭଉଣୀ ମାନେ,
0: ହଁ ହଁ
1: ଆମେ ପା ଏକାଠି ହେଇକି ସେମିତି କେତେ ଜାଗାରେ ଯାଇକି ସବୁ ଚଢ଼ଉ କରିଥିଲୁ, ହେଲେ କ'ଣ ହବ, ସେମାନେ କ'ଣ ସୁଧୁରୁଛନ୍ତି?
0: ଏ ମୂଳ କଥା ହେଲା, ଯେପର୍ଯ୍ୟନ୍ତ ଆମେ ନିଶାର କୁପରିଣାମ
1: ନ
0: ବୁଝିଛନ୍ତି ସେ ପର୍ଯ୍ୟନ୍ତ ନିଶା କାରବାର ଏମିତି ଚାଲୁଥିବ। ଆଉ ବର୍ତ୍ତମାନ ସମୟରେ ଦେଖ, ସରକାର ମଧ୍ୟ ଆମ ଦେଶକୁ କେମିତି ନିଶା ମୁକ୍ତ କରିବେ ସେ ବାବଦରେ ମଧ୍ୟ କିଛି କିଛି ଯୋଜନା କରୁଛନ୍ତି, ହେଲେ ଲୋକ ଯେପର୍ଯ୍ୟନ୍ତ ବୁଝିନାହାନ୍ତି ସେଇଟା କ'ଣ ସହଜରେ ହଟି ପାରିବ?
1: କେମିତି ହବ କହୁନାହାନ୍ତି, ସରକାର ଯୋଜନା କଲେ ଆମେ ନ ମାନିବା, ଆମ ଘର କଥା ନ ବୁଝିବା, ଆମ ଜୀବନ କଥା ନ ବୁଝିବା, ଛୁଆ ପିଲା କଥା ନ ବୁଝିବା, ସରକାର କ'ଣ ଆମ ଘରେ ଆସିକି ଆମ ଛୁଆ ପିଲାଙ୍କୁ?
0: ନା ନା ନା, ସେଇଟା ତ ସମ୍ଭବ ହଉନି। ସେଥିପାଇଁ ଅନ୍ତତଃ ମା ଭଉଣୀମାନେ ଆଗେଇ ଆସିଲେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମରଦ ଲୋକମାନଙ୍କର ମଧ୍ୟ କିଛିଟା ଭୂମିକା ନିଶ୍ଚୟ ଅଛି।
1: ତାପରେ ଆଉ ଗୋଟେ କଥା ହେଲା କ'ଣ ହେଇକି ଭାଇ,
0: ହଁ ହଁ
1: ଆମର ଏବେ ସବୁ ଯୋଉ ନିଶା ନିବାରଣ କେନ୍ଦ୍ର ସବୁ ତିଆରି କରା ହଉଛି, ସେଠି ତ ଆମେ ଚାହିଁଲେ ଯଦି ପହଞ୍ଚି ପାରିବା ତାହେଲେ ନିଶା ହୁଏତ ଛାଡି ପାରେ। ଆଉ ଗୋଟେ ହଉଛି ଡାକ୍ତରଙ୍କ ପାଖକୁ ଗଲେ ବି ଔଷଧ ପତ୍ର ଦେଇକି ସିଏ ବି ନିଶା ଛଡେଇ ପାରନ୍ତି।
0: ଏ ଡାକ୍ତର ପାଖକୁ ଯିବା କିମ୍ବା ନିଶା ମୁକ୍ତି କେନ୍ଦ୍ରରେ ଔଷଧ ପତ୍ର ଖାଇବା ସେଇଟା ତ ସମସ୍ତଙ୍କ ଦେଇକି ସମ୍ଭବ ହବ ନାହିଁ, ତେବେ ମୋ ଜାଣିବାରେ ଆମେ ଯଦି ନିଜେ ଟିକେ ଚେଷ୍ଟା କରିବା, ଏଥିପାଇଁ ଯୋଉ ଗୋଟେ ଯୋଗଭ୍ୟାସ ଅଛି ସେଇଟାକୁ ଯଦି ଆପଣେଇ ପାରିଲେ ତାହେଲେ ମଧ୍ୟ ଆମେ ନିଶା କବଳରୁ ନିଶ୍ଚୟ ମୁକ୍ତି ପାଇପାରିବା।
1: ଭାଇ
0: ହଁ,
1: ଯୋଗକୁ ବା କହୁଛନ୍ତି ମହୌଷଧି, ନିଶାର ମହୌଷଧି, ନିଶା ଯୋଉମାନେ ଖାଉଛନ୍ତି ସିଏ ଯଦି ନିଜେ ଟିକେ ବୁଝିବେ, ତାଙ୍କ ଘର ଲୋକମାନେ ବୁଝେଇ ସୁଝେଇ ଯୋଉଠି ସବୁ ଯୋଗ ଶିକ୍ଷା କରା ହଉଛି ନେଇକି ଗଲେ, ସେଠି ବିଭିନ୍ନ ପ୍ରକାର ଯୋଗ ମାଧ୍ୟମରେ ନିଶା ଛାଡ଼ିବେ, ମନ ଶାନ୍ତ ରହିବ, ମନ ଖୁସି ରହିବ, ଆଉ ମନ ସେଣିକି ଟାଣିବନି।
0: ଓହୋ, ତାହେଲେ ଯଦି ଆମେ ଯୋଗାଭ୍ୟାସ କରିବା ତାହେଲେ ମଧ୍ୟ ନିଶା କବଳରୁ ସହଜରେ ମୁକ୍ତି ପାଇପାରିବା।
1: ଖାଲି କ'ଣ ନିଶା,
0: ଆଉ
1: କହୁଛନ୍ତି ଏବେ ରୋଗ ପାଇଁ ଯୋଗ, ତତେ ଯେକୌଣସି ରୋଗ ହେଇଥାଉ, କେତେ ଗୁଡିଏ ବଡ ବଡ ରୋଗକୁ ଛାଡି ଦେଲେ ଏବେ ସବୁ ଆଣ୍ଠୁ ଗଣ୍ଠି ଧରୁଛି।
0: ହଁ ବୟସ ହେଲେ ସେଗୁଡାକ ଧରିବା ସାଧାରଣ କଥା, ୟାର ମୂଳ କାରଣ ହେଲା ବର୍ତ୍ତମାନର ଜୀବନ ଶୈଳୀ। ଏବେ ଦେଖ ଆମର ଖାଇବା ବେଶୀ ହଉଛି, ସେଇ ତୁଳନାରେ ପରିଶ୍ରମ ଅନେକଟା କମି ଯାଇଛି।
1: ବିଲକୁଲ ନାହିଁ କହୁନାହାନ୍ତି, ଆମ ତିର୍ଲା ମାନଙ୍କ କଥା,
0: ହଁ
1: ଆଗରୁ ମସଲା ବାଟୁଥିଲୁ,
0: ହଁ ଶିଳରେ ମସଲା ବାଟୁଥିଲେ ଟିକେ ଦୈହିକ ପରିଶ୍ରମ ହଉଥିଲା,
1: କପଡା ସଫା କରୁଥିଲୁ, ସିଏ ବି ସବୁ ଗୋଟେ ପ୍ରକାର ଆମର ଗୋଟେ ଯୋଉ କଣ କହୁଛନ୍ତି ଏକ୍ସରସାଇଜ ସିଏ ହଉଥିଲା। ଏବେ ୱାସିଂ ମେସିନରେ କପଡା ପକେଇ ଦିଅ, ଗ୍ରାଇଣ୍ଡରରେ ମସଲା ବାଟି ଦିଅ, ଘର ପୋଛା ମାରୁଥିଲେ,
2: ଆଉ ଏବେ କଣ ସବୁ ଗୋଟେ କଣ ମପ ବାହାରିଛି ସେଥିରେ ହାତ
0: ଲମ୍ବା ଲମ୍ବା ଠେଙ୍ଗା ବାହାରିଛି, ନଇବା ପାଇଁ ପଡିବନି।
2: ପୁଣି ଯୋଉ ଆଗରୁ ଚୁଲିରେ ରୋଷେଇ ଫୁଟଣ ନାହିଁ ଦୌଡିକି ଯା ଆସିକି ବସ, ଜିରା ନାହିଁ ଦୌଡିକି ଯା ଆସିକି ବସ, ଭାତ ହେଇଗଲା ଉଠିକି ଥୋଇଦେ ପୁଣି ତରକାରୀ ଆଣିକି ହାଣ୍ଡି ବସେଇକି ବସ। ଏବେ ଗ୍ୟାସରେ ଠିଆ ଠିଆରେ ରୋଷେଇ କଲୁ, ଅଣ୍ଟା ଆଣ୍ଠୁ ପାଦ ଧରିବ ନା ଧରିବନି।
0: ସେଇଥିପାଇଁ ତ କେତେ ପ୍ରକାର ରୋଗ, କେବଳ ଖାଲି ଡାକ୍ତରଙ୍କୁ ପଶିବା କଥା। ସେଥିପାଇଁ ଯୋଉ କହିଗଲ ଏ ରୋଗ ପାଇଁ ଯୋଗ, ଅର୍ଥାତ୍ ଯଦି ଆମେ ଯୋଗାଭ୍ୟାସ କରିଥିବା ତାହେଲେ ଯେକୌଣସି ରୋଗ ସହଜରେ ଆମକୁ
2: ଧରିବ
0: ନାହିଁ।
2: ଯଦି ବି ହଉଛି ଧୀରେ ଧୀରେ ଧୀରେ ଧୀରେ କମିଯିବ। ତାହେଲେ ଭାଇ ଆମେ ତ ବହୁତ କଥା ଏଠି ଆଲୋଚନା କଲେଣି,
0: ରଜ ଦିନଟାରେ ଆମେ କଥା ନେଇ କୁଆଡେ ପହଞ୍ଚେଇ ଦେଲେଣି। ସତ କଥା ହେଲା ଇଏ ରଜ ପର୍ବ, ଆଜି ଦିନରେ ଟିକେ ସେ ରଜ ପର୍ବ ସେ ସମ୍ପର୍କରେ ଆଲୋଚନା ଟିକେ ନ ଶୁଣିଲେ ଭଲ ଲାଗିବନି।
2: ମୋର ବି ମନ ଆଲୋଚନା ଟିକେ ଶୁଣିବା ପାଇଁ, କାହିଁକି ନା ଆମେ ତ ରଜ ବଡ଼ ବୋଲିକି ମାନୁଛନ୍ତି, ଆମର ଅକ୍ଷି ତୃତୀୟା ପରଠୁ ଚାଷ କାମ ଆରମ୍ଭ,
0: ଏକ ପ୍ରକାର ଆରମ୍ଭ
2: କଥାରେ ଅଛି, ଚାଷ ତର
0: ବଣିଜ୍ୟ।
2: ତେଣୁ ଆମ ଚାଷୀ ଭାଇମାନେ ଏବେ ତ ବର୍ଷା ପାଣି ଟିକେ ଟିକେ ହେଲାଣି, ତେଣୁ ମନ ପୁରା ଏବେ ଯାଇକି ବିଲରେ ଧରିଥିବ କେମିତି ଚାଷ ଟିକେ ଆରମ୍ଭ କରିବି। କିନ୍ତୁ ରଜରେ ଆମର ମନା,
0: ତିନି ଦିନ ସରିକି ବସୁ ମାତାକୁ କିଛି କଷ୍ଟ ଦେବା ନାହିଁ,
2: ଖାଲି ଖେଳ କୁଦ ମଉଜ ଚାଷ କାମରେ ହାତ ପଡିବ। ତାହେଲେ ଚାଷ କାମ ଆରମ୍ଭ ହଉ ହଉ ଏ ତିନି ଦିନ କାହିଁକି ବନ୍ଦ ହଉଛି ଚାଷ? କଣ ପାଇଁ ଆମ ବସୁ ମାତାକୁ କଷ୍ଟ ଦବାନି, ହଳ ବେଷଣ କରିବାନି? ଏଇଟା ଟିକେ ନ ଜାଣିଲେ ମନଟା ଟିକେ ବୁଝୁନି।
0: ଇଏ ଭାରି ଗହନ କଥା, ଯୋ ପୁରୁଖା ଲୋକମାନେ ଏ ବାବଦରେ ତାଙ୍କର ଟିକେ ବେଶୀ ଧାରଣା ଅଛି।
2: ସେଇଥିପାଇଁ ତ ଭାଇ ଆମର ଯୋଉ ଧରଣୀଧର ମହାବିଦ୍ୟାଳୟ ଅଛି କଲେଜ ଯୋଉ, ସେଥିରେ ଯୋଉ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଥିଲେ ସୁଧାକର ଦାସ ମହାଶୟ, ମୁଁ ତାଙ୍କୁ ଟିକେ ଖବର ଦେଇଥିଲି ବୈଠକକୁ ଆସିବା ପାଇଁ, କହିଥିଲେ
0: ଅଧ୍ୟାପକ ଜଣକ ଆଉ ଏ ବଦଳରେ ତାଙ୍କର ତ ମାନେ ଗବେଷଣାତ୍ମକ ଚିନ୍ତାଧାରା ଥିବ। ମହାଶୟଙ୍କୁ ଯେତେବେଳେ ନିମନ୍ତ୍ରଣ କରିଛ ତାଙ୍କ ସହିତ କଣ ଦିଦି ଆଲୋଚନା କର।
2: ଆସିକି ଆଜ୍ଞା ପହଞ୍ଚିଗଲେଣି, ହେଇ ବସିଛନ୍ତି। ମୁଁ ଆଜ୍ଞାଙ୍କ ସହିତ ଟିକେ ଏ ବିଷୟରେ କଥା ହଉଛି, ଆଉ ତମେ ଟିକେ ଶୁଣ
0: ହେଲା।
3: ସାର୍ ନମସ୍କାର।
4: ନମସ୍କାର
3: ସାର୍, ଆମେ ଜାଣିଛନ୍ତି ଆମର ରଜ ହେଉଛି ଗୋଟିଏ କୃଷି ଭିତ୍ତିକ ପର୍ବ, ଏ ରଜରେ କିନ୍ତୁ କୌଣସି ପ୍ରକାର କୃଷି କାର୍ଯ୍ୟ କରାଯାଏନି, ଏହାର ପ୍ରମୁଖ କାରଣ ଗୁଡିକ କଣ ସବୁ?
4: ଦେଖନ୍ତୁ, ରଜ ଓଡ଼ିଶାର ଜାତୀୟ ପର୍ବ, ବାର ମାସରେ ତେର ପର୍ବ ଭଳି ଓଡ଼ିଶାର ଜାତୀୟ ଜୀବନରେ ରଜର ମହତ୍ତ୍ୱ ସବୁଠାରୁ ଅଧିକ। ଏଇଥିପାଇଁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ଆମର କୃଷି ଭିତ୍ତିକ ସଂସ୍କୃତି ସହିତ ରଜ ଜଡିତ। ଏଇଥିପାଇଁ ଯେ ଭୂମି ବା ବସୁଧା ବା ବସୁମତୀ ହେଉଛି ମାତା, ଅଥର୍ବ ବେଦରେ କୁହାଯାଇଛି ମାତା ଭୂମି ପୁତ୍ରହମ୍ ପୃଥିବ୍ୟା, ତେଣୁ ଏ ଭୂମିକୁ ମା ବୋଲି ଯେହେତୁ ସମ୍ବୋଧନ କରାଯାଇଛି, ତେଣୁ କର୍ଷଣ ଉପଯୁକ୍ତା କର୍ଷଣ ଯୋଗ୍ୟା ହେବା ପାଇଁ ପୃଥିବୀକୁ ଅପେକ୍ଷା କରାଯାଏ। ଏବଂ ରଜ ଆଷାଢ଼ ମାସର ମିଥୁନ ସଂକ୍ରାନ୍ତିରେ ହିଁ ପଡ଼େ ଏବଂ ସେଇଟା ମୌସୁମୀର ଆଗମନ ସମୟ, ତେଣୁ ପ୍ରହିଲି ମୌସୁମୀର ଯୋଉ ଆନନ୍ଦ ସେ ଆନନ୍ଦ ଏଇ ରଜ ପର୍ବରେ ପ୍ରତିଫଳିତ ହୋଇଥାଏ ଏବଂ ମାଟି ବା ମା ଏଇ ସମୟରେ ରଜସ୍ୱଳା ହୁଏ। ସାଧାରଣତଃ ନାରୀମାନେ ରଜସ୍ୱଳା ହେଲାବେଳେ ଘରର କୌଣସି କାମ ନ କରିକି ବିଶ୍ରାମ ନିଅନ୍ତି, ତେଣୁ ବସୁମତୀର ଏଇଟା ବିଶ୍ରାମ ସମୟ, ସେଥିପାଇଁ ଏଇ ସମୟରେ ହଳ ନିଷେଧ କରାଯାଇଥାଏ, କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ ଏବଂ ଆମର ଓଡ଼ିଶାରେ ଏକ ଚାରି ଦିନ ଧରିକି ପାଳନ କରାଯାଏ, ପହିଲୁ ରଜ, ଦ୍ୱିତୀୟ ରଜ ଏବଂ ଶେଷ ରଜ ବା ତୃତୀୟ ରଜ, ତା ପରଦିନ ବସୁମତୀ ସ୍ନାନ। ଏହାକୁ ଭାଗ ବି କରାଯାଇଛି, ଭୂଇଁ ଦହନ ଗୋଟେ ଅଛି ବା ଭୂମି ଦହନ ବା ଭୂ ଦାହ ବୋଲି କୁହାଯାଏ। ଏଇ ସମୟରେ ମଦର ଆର୍ଥ ବା ମାଟି ମା ଭିତରେ ବହୁତ ଉତ୍ତାପ ସୃଷ୍ଟି ହେଇଥାଏ ଏବଂ ଏଇ ଉତ୍ତାପକୁ କମ କରିବା ପାଇଁ ବସୁମତୀ ସ୍ନାନ କରାଯାଏ ଚତୁର୍ଥ ଦିନ। ଏବଂ ଭୂମି କର୍ଷଣ ଯୋଗ୍ୟ ହେଲା ପରେ ହିଁ ରଜ ପରେ ସବୁ ଚାଷବାସ କରାଯାଏ, ସେଇଥିପାଇଁ ଚାଷ ନିଷେଧ ହଳ ନିଷେଧ ରଖାଯାଇଥାଏ। ଏବଂ ରଜ ଆଉ ଗୋଟେ ବି ମହିଳା ସଶକ୍ତିକରଣର ପ୍ରତୀକ, ଓଡ଼ିଶାରେ କାହିଁ ଆଦିମ କାଳରୁ ଆମର ଅଛି, ଝିଅ ବୋହୂମାନେ ରଜ ଦିନ କିଛି କାମ କରନ୍ତିନି, ପିଠାପଣା ଆନନ୍ଦ ଦୋଳି ଗୀତ ଏସବୁଥିରେ ସମୟ କାଟନ୍ତି ଏ ତିନି ଦିନ ଯାକ। ଏବଂ ପ୍ରମୁଖ ଭାବରେ ଏଟା ନାରୀମାନଙ୍କର ପର୍ବ ଏବଂ ବସୁମାତାଙ୍କର ପୂଜା ସହିତ ବସୁମତୀ ସ୍ନାନ ସହିତ ନାରୀମାନଙ୍କର ଏ ପର୍ବ ପାଳନ କରାଯାଏ ଓଡ଼ିଶାରେ, ସେଇଥିପାଇଁ କୃଷି କାର୍ଯ୍ୟ ନିଷେଧ କରାଯାଇଛି। ପ୍ରକୃତରେ କୃଷି ଉପଯୋଗୀ ହେଇନଥାଏ ବସୁମତୀ, ତେଣୁ ବସୁଧାକୁ ପୂର୍ବର ଯୋଗ୍ୟା କରାଏ ଏବଂ ଆଦ୍ୟ ଆଷାଢ଼ର ପ୍ରଥମ ବାରିଧାରା ଏଇ ସମୟରେ ଆସେ, ମୌସୁମୀର ଆଗମନ ହୁଏ, ତା ପୂର୍ବରୁ ତ ଖରାଦିନ ଥାଏ ନା, ବର୍ଷା ହେଇନଥାଏ, ତେଣୁ ବିନା ବର୍ଷାରେ ବିନା ମୌସୁମୀରେ କେମିତି ଭୂମି କର୍ଷଣ ଯୋଗ୍ୟ ହେବ, ହଳ ଯୋଗ୍ୟ କେମିତି ହେଇପାରିବ? ତେଣୁକରି ମୌସୁମୀର ଆଗମନ ପରେ ପାଣିପାଗରେ ପରିବର୍ତ୍ତନ ଆସେ ଏବଂ ଋତୁଚକ୍ରର ଏଇ ସନ୍ତୁଳନ ଅନୁସାରେ ଭୂମି କର୍ଷଣ ଯୋଗ୍ୟ ହୁଏ ଏବଂ ନିଦାଘକୁ ଅତିକ୍ରମ କରିକି ଯେହେତୁ ଗ୍ରୀଷ୍ମର ପ୍ରଭାବରେ ଭୂମି ତାତିକି ଥାଏ, ଭୂମିର ଉତ୍ତାପ ମାଟିର ଉତ୍ତାପ ବୃଦ୍ଧି ଥାଏ, ଏଇ ସମୟରେ ବର୍ଷା ଆସିଲେ ଆଦ୍ୟ ଆଷାଢ଼ର ବର୍ଷାରେ ଭୂମି ଓଦା ହୁଏ, ସିକ୍ତ ହୁଏ ଏବଂ କର୍ଷଣ ଯୋଗ୍ୟ ହୁଏ। ଖରା ନିଦାଘର ଭୂମିରେ ଚାଷ ହେଇପାରିବନି, ମାଟିରେ ତ ଲଙ୍ଗଳ ଭୁକିବନି, ସେଥିପାଇଁ ଏଇଟାକୁ ଚାଷବାସ ବା ବର୍ଷ ଯାକର ଯୋଉ ଜୀବିକା ଓଡ଼ିଶାରେ କୃଷକ ମାନଙ୍କର ଏଠୁ ଆରମ୍ଭ ବୋଲି ଏଇଟାକୁ ପର୍ବ ଭାବରେ ପାଳନ କରାଯାଏ, ଆନନ୍ଦର ସହିତ ପାଳନ କରାଯାଏ ଏବଂ ତା ପରଠୁ ସମସ୍ତେ ଚାଷ କାର୍ଯ୍ୟରେ ଲାଗି ଯାଆନ୍ତି।
2: ଆଗରୁ ଥିଲା ମସଲା ବାଟିକିରି ରଖାଯାଉଥିଲା ଶୁଖେଇକିରି, ମହିଳାମାନେ ଘର କାମ କିଛି କରିବେନି, କୌଣସି ଜିନିଷ କାଟିବେନି।
4: ତାର କାରଣ ହଉଛି ଯୋଉ ଶିଳଟା ଥାଏ ଆମର, ସେ ଶିଳଟାକୁ ହଉଛି ବସୁମାତାର ପ୍ରତୀକ ଭାବରେ ପୂଜା କରାଯାଏ। ବସୁମତୀ ସ୍ନାନ ଦିନ ଦେଖିବେ ଶିଳଟାକୁ ସ୍ନାନ କରାଯାଏ। ରଜର ପୂର୍ବ ଦିନରୁ ସବୁ ପାଣି ବୋହିବା ଆଉ ମସଲା ଘର କାର୍ଯ୍ୟ ଏଗୁଡା ସବୁ ବାଟିକି ରଖି ଦିଆଯାଇଥାଏ ଏବଂ ଏଇ 3 ଦିନ ଯାକ କୌଣସି ବିନା କାମର ଚାପରେ ଯେମିତି ଜୀବନର ଆନନ୍ଦ ଉଠାଯିବ, ରଜଦୋଳି ଗୀତର ମଜା ନିଆଯିବ, ସେଥିପାଇଁ ପ୍ରସ୍ତୁତ ହେଇଥାଏ, ଯୋଉଟାକୁ ଆମେ ପାଣି ବୁହା ବି କୁହାଯାଏ। ରଜ ପୂର୍ବ ଦିନଟାକୁ ଆମ କେନ୍ଦୁଝର ଆଡେ ଦେଖିବେ କୁହନ୍ତି ପାଣି ବୁହା, ଅର୍ଥାତ୍ ଘର ପାଇଁ ଯେତିକି ଯାହା ପାଣି ଦରକାର ତାକୁ ଆଗରୁ ବୋହିକି ରଖି ଦିଆଯାଇଥାଏ, ଘରର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡା ସବୁ ସାରି ଦେଇଥାନ୍ତି ଏବଂ ବସୁମାତା ଆଉ ମାତା ବା ସ୍ତ୍ରୀ ଲୋକମାନେ ଯେହେତୁ ନାରୀ ଏବଂ ନାରୀମାନଙ୍କର ଏଇଟା ପ୍ରମୁଖ ପର୍ବ, ସେଇଟା ପାଇଁ ସେମାନଙ୍କୁ ବିଶ୍ରାମ ଦିଆଯାଏ।
2: ରଜରେ ରଜ ପାନ, ରଜରେ ପୋଡ଼ ପିଠା, ଏଇଭଳି ଗୋଟେ ସ୍ୱତନ୍ତ୍ର ପିଠା ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା କାହିଁକି ରହିଛି?
4: ପର୍ବଟାକୁ ଆହୁରି ସ୍ମରଣୀୟ କରିବା ପାଇଁ ଆମର ତ 12 ମାସରେ 13 ପର୍ବ ଅଛି ଏବଂ ପ୍ରତି ପର୍ବ ଅନୁସାରେ ଆମର ଖାଦ୍ୟ ସେଇ ଅନୁସାରେ ଅଲଗା ଅଲଗା। ଆପଣ ଦେଖିବେ ଏଣ୍ଡୁରି ପିଠା ହୁଏ ଗୋଟେ ସମୟରେ, ଏଇ ରଜରେ ଆମେ ସାଧାରଣତଃ ଦେଖିଛୁ ଚକୁଳି ପିଠା ପୋଡ଼ ପିଠା ଇତ୍ୟାଦି ବେଶୀ କରାଯାଏ। ଭିନ୍ନ ଭିନ୍ନ ପର୍ବରେ ଭିନ୍ନ ଭିନ୍ନ ଖାଦ୍ୟ, ତେଣୁ ରଜ ପାଇଁ ଏକ ସ୍ୱତନ୍ତ୍ର ପର୍ବ ଅନୁସାରେ ଖାଦ୍ୟର ପ୍ରକ୍ରିୟାକରଣ ଆବହମାନ କାଳରୁ ରହିଛି, ତେଣୁ ଏଠି ଆଉ ଭାତ ଫାତ ରନ୍ଧା ହବନି, 3 ଦିନ ଯାକ ପିଠାପଣାରେ ଚାଲିବ, ଘରର ସ୍ତ୍ରୀ ଲୋକମାନଙ୍କୁ ମା ମାନଙ୍କୁ ବେଶୀ କାମ କରିବାକୁ ପଡିବନି। ପିଠଉ ବା ଆମର ଯାହାକୁ ଆଣ କହୁଛନ୍ତି ତାହା ପ୍ରସ୍ତୁତ କରିକି ରଖାଯାଇଥାଏ, ସେଇଟା ଖିଆପିଆ କରାଯାଏ ଏବଂ ଆନନ୍ଦ ମଉଜ ମହୋତ୍ସବରେ ସମୟଟାକୁ କଟାଯାଏ। କାରଣ ଏଇ ମହୋତ୍ସବ ପରେ ଚାଷୀ ତା କାମରେ ଲାଗିଯିବ, ଆଉ
2: ମିଳିବନି,
4: ତେଣୁ ଏଇଟାକୁ କରାଯାଏ। ପାନଟା ଆମ ପରମ୍ପରାର ପ୍ରତୀକ, ଭାରତ ବର୍ଷରେ ପାନର ଗୋଟେ ମହତ୍ଵ ଅଲଗା ଅଛି, ଆମେ ଠାକୁରଙ୍କୁ ବି ସୁଦ୍ଧା ବିଡ଼ିଆ ପାନ ଦିଆଯାଏ ମୁଖବାସ, ଏଟା ଗୋଟେ ଆନନ୍ଦମୟ ପର୍ବ ଯେହେତୁ, ତେଣୁକରି ବିଭିନ୍ନ ପ୍ରକାରର ମୁଖବାସ ଏଇ ସମୟରେ ପ୍ରଚଳନ ଅଛି, ସେଥିପାଇଁ ରଜ ପାନ ଗୋଟେ ସ୍ୱତନ୍ତ୍ର ସାଧା ମିଠା ପାନର ପ୍ରଚଳନ କରାଯାଇଛି ଆଉ।
2: ତେବେ କେନ୍ଦୁଝର ଜିଲ୍ଲାରେ କିଛି କିଛି ଜାଗାରେ ରଜ 5 ଦିନ, କିଛି କିଛି ଜାଗାରେ ରଜ 7 ଦିନ ମଧ୍ୟ ପାଳନ କରାଯାଏ।
4: ରଜ ପ୍ରକୃତରେ 3 ଦିନ, ପହିଲୁ ରଜ, ଦ୍ୱିତୀୟ ରଜ, ତୃତୀୟ ରଜ ଏବଂ ଚତୁର୍ଥ ଦିନଟା ବସୁମତୀ ସ୍ନାନ। ସ୍ନାନ ବିଶେଷରେ ଏଇ ଉତ୍ସବଟାକୁ ଟିକେ ଆଉ ଅଧିକ ଲିଙ୍ଗରିଂ କରାଯାଏ, ଲମ୍ବେଇ ଦିଆଯାଏ, ଏଇଥିପାଇଁ ଯେ ଆଉ ଟିକେ ଆନନ୍ଦ ଉଠେଇବା ପାଇଁ ଦୋଳି ଫୋଳି ସବୁ ପଡିଥାଏ, ଦୋଳି ବି 7-8 ଦିନ 10 ଦିନ ପର୍ଯ୍ୟନ୍ତ ଗାଁ ଗହଳି ମାନଙ୍କରେ ଥାଏ। ନଚେତ ପର୍ବଟା ପ୍ରକୃତରେ 3 ଦିନ ଏବଂ ବସୁମତୀ ସ୍ନାନଟାକୁ ଆମେ ମିଶେଇବା ଯଦି 4 ଦିନ, ଆଉ ମଝିଟା ହେଲା ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି।
2: ପ୍ରତ୍ୟେକ ପର୍ବ ସାର ଆମେ ଦେଖନ୍ତି ଗୋଟିଏ ଦିନ କିମ୍ବା 2ଟି ଦିନ, ଆମର ଯୋଉ 12 ମାସରେ 13 ପର୍ବ ପାଳନ କରାଯାଏ ଜଗନ୍ନାଥ ସଂସ୍କୃତିରେ, କିନ୍ତୁ ରଜ ପର୍ବ 4 ଦିନ ପାଳନ କରାଯାଏ, ତାର କିଛି ଗୋଟେ କାରଣ ରହିଛି କି?
4: ଏର କାରଣ ଯୋଉଟା ଆମେ ମଝି ରଜ କହୁଛନ୍ତି ମିଥୁନ ସଂକ୍ରାନ୍ତି, ତା ପୂର୍ବ ଦିନରୁ ଗୋଟେ ପୂର୍ବ ପ୍ରସ୍ତୁତି ପାଇଁ ଗୋଟେ ଦିନ ନିଆଯାଏ ଏବଂ ପରବର୍ତ୍ତୀ ବସୁମତୀ ସ୍ନାନ ପାଇଁ ଗୋଟେ ଦିନ ନିଆଯାଏ, ତେଣୁ 3 ଦିନ କାଳ ଏଟା ଲାଗି ରହେ, 3 ଦିନ ରଖାଯାଇଛି ଯେହେତୁ ଏଟା ପ୍ରମୁଖ ପର୍ବ ଓଡ଼ିଶାର। ଗୋଟିଏ ଦିନ ହେଲେ ତାର ଯୋଉ ପୂର୍ବ ପ୍ରସ୍ତୁତି, ପିଠାପଣା ପାଇଁ ପ୍ରସ୍ତୁତି, ବସୁମତୀ ସ୍ନାନ ପାଇଁ ପ୍ରସ୍ତୁତି, ଏସବୁ ପାଇଁ ସମୟ ଦରକାର। ସାଧାରଣ ନାରୀଟିଏ ରଜସ୍ୱଳା ହେଲେ ଆମର ଦେଖିବେ 7 ଦିନ ସେ ବିଶ୍ରାମ ନିଏ, ରହେ, 7 ଦିନ ପରେ ସେ ସ୍ନାନ କରେ, ଠିକ ସେମିତି ଏଠି ବସୁମତୀ କି ସ୍ନାନ କଲା ପରେ ହିଁ ଏଇ ଜିନିଷଟା ସରେ, ପୂର୍ଣ୍ଣାଙ୍ଗ ହୁଏ, ସେଥିପାଇଁ ତାକୁ 3 ଦିନ ଗୋଟେ ସମୟ ଦିଆଯାଇଛି, ସମୟ ସ୍ଥିର କରାଯାଇଛି ଆମ ସଂସ୍କୃତିରେ।
2: ଆମର ଏଇ ଓଡ଼ିଆ ପରମ୍ପରା ବା ଓଡ଼ିଆ ଚଳଣିରେ

0: କୌଣସି ପର୍ବପର୍ବାଣି ଆମର ଜଗତରନାଥ ଜଗନ୍ନାଥଙ୍କ ସହିତ ଜଡ଼ିତ। ପ୍ରତ୍ୟେକ ପର୍ବ ଆମର ଘରମାନଙ୍କରେ ଯାହା କିଛି ପାଳନ କରାଯାଏ ଶ୍ରୀମନ୍ଦିରରେ ମଧ୍ୟ ପ୍ରଭୁଙ୍କ ପାଖରେ ସେହି ପର୍ବ ପାଳନ କରାଯାଏ। ତ ଏଇ ରଜ ପର୍ବ ଆମର ପ୍ରଭୁଙ୍କ ପାଖରେ ବା ଜଗନ୍ନାଥଙ୍କ ପାଖରେ କିଭଳି ଭାବରେ ପାଳନ କରାଯାଏ?
1: ରଜ ସଂକ୍ରାନ୍ତି ଯୋଉ ମିଥୁନ ସଂକ୍ରାନ୍ତି ବି ଜଗନ୍ନାଥଙ୍କ ମନ୍ଦିରରେ ବିଶେଷ ପୂଜା ଅର୍ଚ୍ଚନା ହୁଏ। ପ୍ରକୃତରେ ଯୋଉ ବସୁମତୀ ବା ବସୁଧା ଆମେ ଯାହାକୁ କହୁଛନ୍ତି ସେ ହେଉଛନ୍ତି ଭୂଦେବୀ ବା ମହାଲକ୍ଷ୍ମୀ, ଏବଂ ଲକ୍ଷ୍ମୀ ପ୍ରସନ୍ନ ହେଲେ କୃଷି କାର୍ଯ୍ୟରେ ବି ମଧ୍ୟ ସଫଳ ହବ। ଚାଷୀର ଏ ବିଶ୍ୱାସ ରହିଛି, ଆମମାନଙ୍କର ଲୋକ ବିଶ୍ୱାସ ରହିଛି, ତେଣୁ ଭୂଦେବୀଙ୍କର ଏକ ରୂପା ମୂର୍ତ୍ତି ଜଗନ୍ନାଥଙ୍କ ପାଖରେ ସେତେବେଳେ ସଂସ୍ଥାପନ କରାଯାଇକି ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ସ୍ୱତନ୍ତ୍ର ତାର ଭୋଗ ପିଠାପଣା ମଧ୍ୟ ଅର୍ପଣ କରାଯାଏ। ଏଇ ଭୂଦେବୀଙ୍କର ପ୍ରତୀକ ଭାବରେ ଗୋଟେ ରୂପାର ବିଗ୍ରହ ସ୍ଥାପନ କରାଯାଏ ଜଗନ୍ନାଥଙ୍କ ପାଖରେ ଏଇ ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ଦିନ।
0: ଯେମିତି ଆମର ରଜ ପର୍ବ ପାଇଁ ଆଗରୁ ପୂର୍ବ ପ୍ରସ୍ତୁତି ହେଇଥାଏ, ସେମିତି ଚାଷୀ ଭାଇମାନେ ଆଗକୁ ଭୂମି ମା ବିଶ୍ରାମ ନବ, ତେଣୁ ତା ପୂର୍ବରୁ ସେମାନେ ଚାଷର କିଛି ପୂର୍ବ ପ୍ରସ୍ତୁତି କରିଥାନ୍ତି।
1: ହଁ, ଆମେ ଅକ୍ଷୟ ତୃତୀୟା ଦିନ ଠାରୁ ଅକ୍ଷୟ ମୁଠି ବାହିବା ଠାରୁ ଆରମ୍ଭ ହେଇଯାଇଥାଏ ସେ ପ୍ରସ୍ତୁତି।
0: ଆଜ୍ଞା,
1: ବିହନ ଯୋଗାଡ ଠୁ ଆରମ୍ଭ କରିକି ସମସ୍ତ ପ୍ରକାର ପ୍ରସ୍ତୁତି ସରିଥାଏ। ଚାଷୀ ଅପେକ୍ଷା କରିଥାଏ ମୌସୁମୀର ଆଗମନକୁ, ଆଷାଢ଼ର ପ୍ରଥମ ବର୍ଷାକୁ ଅପେକ୍ଷା କରିଥାଏ, ଏବଂ ଏଇଟା ପରେ ଭୂମି ଯେତେବେଳେ କର୍ଷଣ ଯୋଗ୍ୟ ହୁଏ ସେ ଆରମ୍ଭ କରେ ତାର ଚାଷ କାର୍ଯ୍ୟ। ଯେତେବେଳେ ରଜ ପରେ ପରେ ଚାଷ କାମ ଆରମ୍ଭ ହବ, ଭୂମି ହଳ କରାଯିବ, ବିହନ ବୁଣାଯିବ, ତା ପାଇଁ ଆଗରୁ ବିହନ ଫିହନ ସବୁ ପ୍ରସ୍ତୁତ କରିକି ଚାଷୀ ରଖିଥାଏ। କାରଣ ଚାଷ ତରତର ଓ ବଣିଜ ମଠ, ଚାଷୀ ସମୟ ନଷ୍ଟ କରିବାକୁ ଚାହେଁ, ତମାମ ବର୍ଷ ତାକୁ ସମୟ ଅନୁସାରେ କାମ କରିବାକୁ ପଡେ। ସେଥିପାଇଁ ସେ ରଜ ତିନି ଦିନ ପୂର୍ବରୁ ସବୁ ପ୍ରସ୍ତୁତି ହେଇକି ଥାଏ, ରଜ ପରେ ପରେ ହଳ ଆରମ୍ଭ ହେଇଯାଏ, ବିଲ ବାଡ଼ି ଚାଷ ଆରମ୍ଭ ହେଇଯାଏ, ଏବଂ ଉପଯୁକ୍ତ ବର୍ଷା ପାଇଁ ପ୍ରାର୍ଥନା କରେ ଚାଷୀ, ଏବଂ ଲକ୍ଷ୍ମୀ ଯଦି ପ୍ରସନ୍ନ ହୁଅନ୍ତି ତାହେଲେ ଅନୁକୂଳ ପାଗ ହେଲା, ବର୍ଷା ଠିକ ହେଲା, ଚାଷ ବି ଠିକ ହୁଏ, ସହଳ ସହଳ ହୁଏ। ଚାଷ ଆରମ୍ଭ ବେଳେ ଆମର ଯେମିତି ପର୍ବ ଅଛି, ଅମଳ ବେଳେ ସେମିତି ପର୍ବ ଅଛି, ପ୍ରତ୍ୟେକ ପର୍ବ ଆମର କୃଷି ସହିତ ସମ୍ପର୍କିତ।
0: ଯେମିତି ଚାଷ ଆରମ୍ଭର ପ୍ରଥମ ପର୍ବ ଆମେ ଧରିବା ଅକ୍ଷୟ ତୃତୀୟା,
1: ଆଜ୍ଞା,
0: ତାପରେ ପରେ ଆମେ ଧରିବା ନିଶ୍ଚିନ୍ତ ଭାବରେ ରଜ। ସେମିତି ଚାଷ ଶେଷ ସମୟରେ କଣ ସବୁ ପର୍ବ ଆମର ମୁଖ୍ୟ ଭାବରେ ରହିଥାଏ?
1: ନୂଆଖିଆ ଅଛି, ପ୍ରଥମ ଧାନ ପ୍ରଥମ ଅମଳ ଠାକୁରଙ୍କୁ ଅର୍ପଣ କରେ, ଭଲ ଅମଳ ହେଇଥିଲେ ଚାଷୀ ଖୁସିରେ ସେ ପର୍ବ ପାଳନ କରେ।
0: ତେବେ ସାର, ଏବେ ଯୋଉ ଆମେ ଦେଖୁଛନ୍ତି ମୁଖ୍ୟ ସମସ୍ୟା ଏବେ ଆମ ସମସ୍ତଙ୍କ ପାଖରେ ଦେଖାଦେଇଛି, ଜଳବାୟୁର ପରିବର୍ତ୍ତନ। ଆଗରୁ ଯୋଉଭଳି ଭାବରେ ବର୍ଷା ଠିକ୍ ଟାଇମ୍ରେ ହଉଥିଲା, ଚାଷୀ ଭାଇ ସେଇ ଅନୁସାରେ ଦେଖିକି ନିଜକୁ ପ୍ରସ୍ତୁତ କରେଇ ନଉଥିଲା, କିନ୍ତୁ ଏବେ ଯୋଉ ବର୍ଷାର ଠିକ୍ ନାହିଁ, ମାନେ ଠିକ୍ ସମୟରେ ବର୍ଷା ଆସୁନି,
1: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି।
0: ଆଜ୍ଞା,
1: ଆମେ ଯେହେତୁ ବ୍ୟାପକ ଖଣି ଖନନ, କଳକାରଖାନା, ବୃକ୍ଷ ଛେଦନ ଏସବୁ ହଉଛି, ତେଣୁକରି ଋତୁଚକ୍ରରେ ପରିବର୍ତ୍ତନ ଆସୁଛି, ଏବଂ ଏଥିପାଇଁ ବିଶ୍ୱ ତାପମାନ ମଧ୍ୟ ଦାୟୀ। ସେଥିପାଇଁ ଋତୁଚକ୍ରରେ ସନ୍ତୁଳନ ରହୁନାହିଁ, ଠିକ୍ ସମୟରେ ବର୍ଷା ହେଇପାରୁନାହିଁ।
0: ଆଜି ତ ଆମେ ତୃତୀୟ ରଜ ପାଳନ କରୁଛନ୍ତି, ଏଇ ଜଳବାୟୁର ପରିବର୍ତ୍ତନ ଯୋଉ ସମସ୍ୟା ଭିତରେ ଆମେ ଗତି କରୁଛନ୍ତି, ଏଇ ସମୟରେ ଆମର ଚାଷୀ ଭାଇମାନଙ୍କୁ ଏବଂ ପ୍ରତ୍ୟେକ ଶ୍ରୋତାମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
1: ପ୍ରଥମ କଥା, ମୋର ଶ୍ରୋତା ବନ୍ଧୁମାନଙ୍କୁ ମୁଁ ଏତିକି କହିବି, ଆମେ ଆମ ସଂସ୍କୃତି ପ୍ରତି ସଚେତନ ହେବା ଉଚିତ, ସଂସ୍କୃତିକୁ ଭଲ ପାଇବା ଉଚିତ, ଅପସଂସ୍କୃତିର ପ୍ରଭାବରୁ ନିଜକୁ ମୁକ୍ତ ରଖିବା ଉଚିତ, ଏବଂ ପରିବେଶ ପ୍ରତି ସଚେତନ ହେବା ଉଚିତ। ପ୍ରତ୍ୟେକ ନିଶ୍ଚିତ ଗୋଟେ ବୃକ୍ଷରୋପଣ ପ୍ରତି ସଚେତନ ହେଇକି ଗଛ ଲଗେଇବା ଉଚିତ, ବ୍ୟାପକ ବୃକ୍ଷରୋପଣ ଯଦି କରାଯାଇପାରିବ, ଏବଂ ପ୍ରଦୂଷଣ ମୁକ୍ତ ଗୋଟେ ଜୀବନ ମଣିଷ ତାର ଆବଶ୍ୟକତାକୁ ଯଦି ସୀମିତ କରିପାରିବ, ତାହେଲେ ଆମେ କିଛିଟା ପ୍ରକୃତି ପ୍ରତି ଆମର ହଉଛି ଦାୟିତ୍ୱ ନିର୍ବାହ କଲେ ବୋଲି ଭାବିପାରିବା, ଏବଂ ପ୍ରକୃତି କ୍ରମଶଃ ଧୀରେ ଧୀରେ ପୁଣି ସନ୍ତୁଳିତ ଅବସ୍ଥାକୁ ଫେରିପାରିବ, ବିଶ୍ୱ ତାପମାତ୍ରା ମଧ୍ୟ କମ୍ ହବ। ଚାଷୀମାନଙ୍କ ପାଇଁ ଏହା ବାର୍ତ୍ତା ଦେବି ଯେ ବର୍ତ୍ତମାନ ତ ଏମିତି ଏକ ସଙ୍କଟ ସମୟ ଦେଇକି ଚାଷୀ ଭାଇମାନେ ଗତି କରୁଛନ୍ତି, ତେଣୁ ଈଶ୍ୱରଙ୍କର ଆଶୀର୍ବାଦରୁ ମଙ୍ଗଳ ହଉ, ବର୍ଷା ଭଲ ହଉ, ବର୍ଷାକୁ ତ ସବୁବେଳେ ମଙ୍ଗଳ ବୋଲି କୁହାଯାଇଛି, ବର୍ଷା ଆସେ ନିଦାଘ ପୀଡ଼ିତ ପୃଥିବୀକୁ ସବୁଜିମାରେ ଭରିଦିଏ, ତେଣୁ ଚାଷୀମାନଙ୍କ ପାଇଁ ଏ ବର୍ଷ ଗୋଟେ ସବୁଜିମାର ବର୍ଷ ହଉ, ଭଲ ଅମଳ ଉତ୍ପାଦନର ବର୍ଷ ହଉ।
2: ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଏ ରଜ ବାବଦରେ କେତେ କଣ ଅଜଣା କଥା ଥିଲା, ଏ ବହୁତ କିଛି ଜାଣିବା ପାଇଁ ମିଳିଲା,
3: କେତେ ସୁନ୍ଦର ଭାବରେ ଆଜ୍ଞା ବୁଝିକି କହିଲେ।
2: ଏ କଳ୍ପ ବାପା, ଏ ରଜ ବାବଦରେ ତ ଏତେ କଥା ମହାଶୟ ଆଲୋଚନା କଲେ, ଏ ଇଚ୍ଛା ହଉଥିଲା ଆହୁରି କ'ଣ ଟିକେ ଆଲୋଚନା କରିଥାନ୍ତେ, ହେଲେ ବା ସମୟ ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ।
3: ନା ରଖିବା ଭାଇ, କାହିଁକିନା ରଜ ପରା ଦିନ ନା,
2: ହଁ
3: ଟିକେ ଘରକୁ ଗଲେ ପୁଣି କ'ଣ ଟିକେ କରିବି, ଛୁଆ ପିଲାମାନେ ସବୁ ଘରେ ଅଛନ୍ତି।
2: ହେଲା ହେଲା, ତାହେଲେ ଏଥର ସମୟର ଇସାରାରେ ମାଧ୍ୟା ଭାଇ
3: ଆଉ କଳ୍ପନା ଆପାକୁ
2: ଏଇଠି ବିଦାୟ ଦିଅନ୍ତୁ।
3: ଜୁହାର।

ଶେଷ ହେଲା କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ। ଆକାଶବାଣୀ କେନ୍ଦୁଝର ଏଥର ପରିବେଷଣ କରୁଛୁ କେତୋଟି ଚଳଚ୍ଚିତ୍ର ଗୀତ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ କେନ୍ଦୁଝର ଏଥର ସାପ୍ତାହିକ କ୍ରମରେ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କୀ ଏବଂ ଉପସ୍ଥାପନାରେ ଶାଲଗ୍ରାମ ପାତ୍ର।

ଗରିବ ହୁଅନ୍ତୁ କି ଧନୀ, ସମସ୍ତେ ଖୋଜନ୍ତି ତାକୁ। ଯେମିତି ପାଟିକୁ ସ୍ୱାଦ, ସେମିତି ଦେହକୁ ବି ହିତ। ଆଉ ସିଏ ହେଲା ଶାଗ। ଶାଗ କେରାଏ ଯଦି ପାଖରେ ଥିବ, ତେବେ ଗରିବରୁ ଅତି ଗରିବ ଲୋକ ବି ଦୁଇ ମୁଠା ପେଟ ପୁରା ଖାଇପାରେ। ଆଉ ସୁସ୍ଥ ଶରୀର ପାଇବା ପାଇଁ ବି ତ ଅନେକ ଶାଗ ଖାଇଥାନ୍ତି। ତେବେ ପ୍ରକୃତରେ ଯେକୌଣସି ଗଛର ଖାଦ୍ୟ ଉପଯୋଗୀ ପତ୍ରକୁ ଶାଗ ବୋଲି କୁହାଯାଏ। କେଉଁ ଶାଗର କେବଳ ପତ୍ର ଖିଆଯାଏ ତ ଆଉ କେଉଁ ଶାଗର ନାଡ଼କୁ ମିଶାଇ ବି ଖିଆଯାଏ। ତେବେ ଯେଉଁ ଶାଗର ରଙ୍ଗ ଯେତେ ସବୁଜ, ତାର ଖାଦ୍ୟଗୁଣ ସେତେ ଉନ୍ନତ ବୋଲି କୁହାଯାଏ। ଯେଉଁ ସବୁ ଶାଗକୁ ଆମେ ସାଧାରଣ ଭାବେ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି, ସେ ସବୁକୁ କିନ୍ତୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି। ଆଉ ସେଗୁଡ଼ିକ ହେଲା ଆମେ ଚାଷ କରୁଥିବା ଶାଗ ଆଉ ମନକୁ ମନ ଉଠୁଥିବା ଶାଗ। ଶାଗରେ ପ୍ରଚୁର ପରିମାଣରେ ବିଟା କ୍ୟାରୋଟିନ୍, କ୍ୟାଲସିୟମ୍, ଲୌହ ଓ ଭିଟାମିନ୍ ସି ଭରି ରହିଥାଏ। ତା ସହିତ ଲାଇବୋଫ୍ଲାଭିନ୍, ଫଲିକ୍ ଏସିଡ୍ ଓ ଅନ୍ୟାନ୍ୟ ସୂକ୍ଷ୍ମ ପୋଷକ ତତ୍ତ୍ୱ ବିଶିଷ୍ଟ ଖାଦ୍ୟ ଉପାଦାନ ବି ରହିଥାଏ। ଶାଗରେ ଶତକଡ଼ା ପ୍ରାୟ 2-4% ପର୍ଯ୍ୟନ୍ତ ପୁଷ୍ଟିସାର ରହିଥାଏ। ଏହି ପୁଷ୍ଟିସାର ଆମ ଶରୀରକୁ ଯଥେଷ୍ଟ ପରିମାଣରେ ଲାଇସିନ୍ ନାମକ ଆମିନୋ ଏସିଡ୍ ଯୋଗାଇଥାଏ। ପ୍ରତି 100 ଗ୍ରାମ ଶାଗରୁ ମାତ୍ର 25-50 କିଲୋ କ୍ୟାଲୋରି ମିଳିଥାଏ। ତେଣୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଓ ମେଦ ବହୁଳତା ପାଇଁ ଏହା ବେଶ୍ ଉପକାରୀ। ଏଥିରେ ଥିବା ତନ୍ତୁ ପେଟ ସଫା ରଖେ ଓ କୋଷ୍ଠକାଠିନ୍ୟକୁ ଦୂର କରେ। ଶାଗରେ ଅଧିକ ଲୌହ ଥିବାରୁ ଏହା ମହିଳାମାନଙ୍କ ପାଇଁ ଅତି ଉପାଦେୟ ଖାଦ୍ୟ ରୂପେ ବିବେଚନା କରାଯାଏ। ଆଖିର ସୁସ୍ଥତା ପାଇଁ ତ ଭିଟାମିନ୍ ଏ ଅପରିହାର୍ଯ୍ୟ। ବିଟା କ୍ୟାରୋଟିନ୍ ହେଉଛି ଭିଟାମିନ୍ ଏର ଫ୍ରାକ୍ ଅବସ୍ଥା। ଖାଦ୍ୟ ଭାବରେ ବିଟା କ୍ୟାରୋଟିନ୍ ଗ୍ରହଣ କଲେ ତାହା ଶରୀର ଭିତରେ ଭିଟାମିନ୍ ଏରେ ପରିଣତ ହୋଇଥାଏ। ଛୋଟ ପିଲାଙ୍କ ଆଖିର ସୁରକ୍ଷା ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭାବରେ ଆଖିର ଧଳାଂଶ ଶୁଖିଲା, ରୁକ୍ଷ ଓ କୁଞ୍ଚୁକୁଞ୍ଚିଆ ହୋଇଥାଏ। ଆଖିର ଏକ ବିଶେଷ ଧରଣର ଦାଗ ଦେଖାଯାଏ, ଯାହାକୁ ବିଟସ୍ ସ୍ପଟ୍ ବୋଲି କୁହାଯାଏ। ଅନ୍ଧାରରେ ଆଦୌ ଦେଖାଯାଏନି। ଅବସ୍ଥା ଗୁରୁତ୍ୱର ହେଲେ ଆଖି ସମ୍ପୂର୍ଣ୍ଣ ନଷ୍ଟ ବି ହୋଇଯାଏ। ଏହି ଶାଗ କିନ୍ତୁ ଏସବୁକୁ ରକ୍ଷା କରିଥାଏ, କାରଣ ଶାଗରେ ପ୍ରଚୁର ପରିମାଣରେ ଭିଟା କ୍ୟାରୋଟିନ୍ ରହିଥାଏ। ତେଣୁ ନିୟମିତ ଶାଗ ଖାଇବା ଦ୍ୱାରା ଆଖି ସୁରକ୍ଷିତ ରହିବା ସହିତ

ପିଲାମାନଙ୍କ ଶରୀରରେ ଅଭିବୃଦ୍ଧି ହୋଇଥାଏ ଓ ଦେହର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ଦାମିକା ପାଚିଲା ଫଳରେ ଯେତିକି ବିଟା କ୍ୟାରୋଟିନ୍ ରହିଥାଏ ସବୁଜ ଶାଗରେ କିନ୍ତୁ ତାଠାରୁ ଅଧିକ ପରିମାଣରେ ରହିଥାଏ। ଏହି ବିଟା କ୍ୟାରୋଟିନ୍ ଚର୍ମର ମଧ୍ୟ ସୁରକ୍ଷା କରିଥାଏ। ଏହାର ଅଭାବରେ ଚର୍ମ ଶୁଷ୍କ ହେବା ସହ ଲୋଚାକୋଚା ହୋଇଥାଏ ଓ ଚର୍ମର ଉଜ୍ଜ୍ୱଳତା ଆପେ ଆପେ ନଷ୍ଟ ହୋଇଯାଏ। ଚର୍ମ ବେଙ୍ଗ ଚମଡ଼ା ପରି ଦେଖାଯାଏ। ଦେହ ସାରା କଣ୍ଟା କଣ୍ଟା ହୋଇ ବାରି ପଡ଼େ, ଯାହାକୁ ପଦ୍ମକଣ୍ଟା ବୋଲି କୁହାଯାଏ। ଆଉ ନିୟମିତ ଶାଗ ଖାଇଲେ ଏହି ସମସ୍ୟା ସବୁରୁ ଆପଣା ଛାଏଁ ମୁକ୍ତି ମିଳିଥାଏ। ତେବେ ଗରିବର ଆଇରନ୍ ହେଉଛି ମୁଠାଏ ଶାଗ, କାରଣ ସୁସ୍ଥ ରକ୍ତ ପାଇଁ ଆମ ଦେହ ଲୌହ, ଫଲିକ୍ ଏସିଡ୍, ଭିଟାମିନ୍ B12 ଓ ଭିଟାମିନ୍ C ଇତ୍ୟାଦି ଆବଶ୍ୟକ କରିଥାଏ। ଶରୀରରେ ରକ୍ତର ଅଭାବ ହେଲେ ରକ୍ତହୀନତା ଦେଖାଯାଏ। ମହିଳାମାନଙ୍କ କ୍ଷେତ୍ରରେ ତ ଏହା ଅଧିକ ଦେଖାଯାଏ, କିନ୍ତୁ ନିୟମିତ ଶାଗ ଖାଇଲେ ଏହା ପ୍ରାୟତଃ ହୋଇନଥାଏ, କାରଣ ଶାଗରେ ଏହିସବୁ ଉପାଦାନ ପ୍ରଚୁର ପରିମାଣରେ ରହିଥାଏ। ତା ଛଡ଼ା ଶାଗରେ ରହିଥିବା ଭିଟାମିନ୍ C ଶରୀରକୁ ଅନ୍ୟାନ୍ୟ ଉତ୍ସରୁ ମିଳୁଥିବା ଲୌହର ଅବଶୋଷଣରେ ମଧ୍ୟ ସାହାଯ୍ୟ କରିଥାଏ। ଏଇଥିପାଇଁ ଏହି ଶାଗକୁ ଗରିବ ଲୋକର ଆଇରନ୍ ଟନିକ୍ ବୋଲି କୁହାଯାଏ। ଏହି କାରଣରୁ ହିଁ ତ ଗର୍ଭଧାରଣ ଓ ସ୍ତନ୍ୟପାନ ସମୟରେ ମହିଳାମାନଙ୍କୁ ଅଧିକ ଶାଗ ଖାଇବାକୁ ପରାମର୍ଶ ଦିଆଯାଏ।

ତେବେ ଶ୍ରୋତାବନ୍ଧୁ, ଆପଣ କହିପାରିବେ କି ଆକାଶ ନୀଳ ଦିଶେ କାହିଁକି? ହଁ ଆଜ୍ଞା, ପ୍ରକୃତ କଥା ହେଲା, ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକରେ ସାତଟି ବର୍ଣ୍ଣର ରଶ୍ମି ଥାଏ। ପ୍ରତ୍ୟେକ ବର୍ଣ୍ଣର ରଶ୍ମି ପାଇଁ ତରଙ୍ଗ ଦୈର୍ଘ୍ୟ ବା ୱେଭ୍ ଲେନ୍ଥ ଓ ଆବୃତ୍ତି, ଯାହାକୁ ଆମେ ଫ୍ରିକ୍ୱେନ୍ସି ବୋଲି କହିଥାନ୍ତି, ଏସବୁ ଭିନ୍ନ ଭିନ୍ନ ହୋଇଥାନ୍ତି। ଏହି ସାତଟି ବର୍ଣ୍ଣ ମଧ୍ୟରୁ ବାଇଗଣୀ ଓ ନୀଳ ବର୍ଣ୍ଣର ଆଲୋକ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ହୋଇଥିବା ବେଳେ ଲାଲ ବର୍ଣ୍ଣର ଆଲୋକର ତରଙ୍ଗର ଦୈର୍ଘ୍ୟ ସର୍ବାଧିକ ହୋଇଥାଏ। ଗୋଟିଏ ବସ୍ତୁ ଯେଉଁ ରଙ୍ଗ ପ୍ରତିଫଳିତ ବା ବିକ୍ଷିପ୍ତ କରେ, ତାହା ସେହି ରଙ୍ଗକୁ ଧାରଣ କରିଥାଏ। ଆଉ ଆମର ବାୟୁମଣ୍ଡଳ ଅନେକ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ଗଠିତ ହୋଇଛି। ଲାଲ ବର୍ଣ୍ଣର ଆଲୋକ ବାୟୁମଣ୍ଡଳରେ ପ୍ରତିଫଳିତ ନ ହୋଇ ସଡ଼କ ଭାବେ ପୃଥିବୀପୃଷ୍ଠକୁ ଚାଲିଆସେ, କିନ୍ତୁ ବାଇଗଣୀ ଓ ନୀଳ ରଙ୍ଗର ଆଲୋକ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ହୋଇଥିବାରୁ ବାୟୁମଣ୍ଡଳର କଣିକାରେ ପ୍ରତିଫଳିତ ତଥା ବିଚ୍ଛୁରିତ ହୋଇଥାନ୍ତି। ତେଣୁ ଆମକୁ ଆକାଶ ନୀଳବର୍ଣ୍ଣ ଦେଖାଯାଏ।

ସେମିତି ଶ୍ରୋତାବନ୍ଧୁ ଆପଣ କହିପାରିବେ କି ନଦୀ ଜଳଠାରୁ ସମୁଦ୍ର ଜଳରେ ପହଁରିବା ସୁବିଧାଜନକ କିପରି? ହଁ ହଁ ଆଜ୍ଞା, ଏହାର ସିଧାସଳଖ ଉତ୍ତରଟି ହେଉଛି ସମୁଦ୍ର।

ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି କି ଆମ ମସ୍ତିଷ୍କର ଗୋଟିଏ ଅଂଶ ଚେତନାକୁ ନିୟନ୍ତ୍ରଣ କରିବା ପାଇଁ ଅଫ୍ ଅନ୍ ସୁଇଚ୍ ଭଳି କାମ କରିଥାଏ। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏହି ସୁଇଚ୍ ସାହାଯ୍ୟରେ କୋମାରେ ଥିବା ରୋଗୀଙ୍କର ଚେତନାକୁ ପୁଣି ଜାଗ୍ରତ କରାଯାଇପାରିବ। ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜଣେ ରୋଗୀର ମସ୍ତିଷ୍କରେ ଥିବା ଏକ ବିଶେଷ ଅଂଶରେ ବିଦ୍ୟୁତ୍ ଆବେଗ ପ୍ରୟୋଗ କରିବା ଦ୍ୱାରା ସେ ଅବଚେତନ ଅବସ୍ଥାକୁ ଚାଲିଯାଇଥିଲେ। ମାତ୍ର ଯେମିତି ଏହି ବିଦ୍ୟୁତ୍ ଆବେଗକୁ ବନ୍ଦ କରିଦେଲେ ତ ରୋଗୀର ଚେତନା ପୁଣି ଥରେ ଫେରିଆସିଥିଲା, ଏବଂ ଏ କଥା ସେ ଜମାରୁ ଜାଣିପାରିନଥିଲେ ଯେ କିଛି ସମୟ ପୂର୍ବରୁ କ'ଣ ସବୁ ଘଟିଥିଲା। ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ମହମ୍ମଦ କୋଏସିସିଙ୍କ ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ସେହିଭଳି ଯେଉଁଭଳି ଏକ କାର୍ରେ ଚାବି ଲଗାଇବା କ୍ଷଣି କାର୍ର ସମସ୍ତ ସିଷ୍ଟମ୍ କାମ କରିଥାଏ, ଆଉ ଏହାର ପ୍ରଭାବ ରୋଗୀର ମସ୍ତିଷ୍କରେ ଥିବା କ୍ଲାଉଷ୍ଟ୍ରମ୍କୁ ଉତ୍ତେଜିତ କରି କରାଯାଇଥାଏ। କ୍ଲାଉଷ୍ଟ୍ରମ୍ ହେଉଛି ନ୍ୟୁରାନ୍ର ଏକ ପତଳା ଚାଦର ଯାହା କେନ୍ଦ୍ରୀୟ ମସ୍ତିଷ୍କର ତଳ ଅଂଶରେ ହିଁ ରହିଥାଏ। ଯେମିତି କ୍ଲାଉଷ୍ଟରରେ ଉତ୍ତେଜନାକୁ ବନ୍ଦ କରାଯାଏ, ରୋଗୀର ଚେତନା ପୁଣି ଥରେ ଫେରିଆସିଥାଏ। ଆମେ ସମସ୍ତେ ମୋବାଇଲରେ ସିମ୍ କାର୍ଡ ବ୍ୟବହାର କରୁଛନ୍ତି, କିନ୍ତୁ ଆପଣ କହିପାରିବେ କି ଏହି ସିମ୍ କାର୍ଡ କ'ଣ? ହଁ ଶ୍ରୋତା ବନ୍ଧୁ, ଏହି ସିମ୍ କାର୍ଡ ହେଉଛି ସବସ୍କ୍ରାଇବର ଆଇଡେଣ୍ଟିଟି ମଡ୍ୟୁଲ। ମୋବାଇଲ ଫୋନରେ ଏହାକୁ ବ୍ୟବହାର କରୁଛନ୍ତି, ଏବଂ ଏହା ଦେଖିବାକୁ ଖୁବ୍ ଛୋଟ। ମୁଁ ତ ଭାବୁଛି ଆପଣମାନେ ସମସ୍ତେ ସିମ୍ କାର୍ଡ ନିଶ୍ଚିତ ଭାବରେ ଦେଖିଥିବେ। ଏହା ମୋବାଇଲ ଫୋନର IMEI ନମ୍ବର, ପିନ୍ ନମ୍ବର ଓ ପିନ୍ ବୁକିଂ ନମ୍ବରର ତଥ୍ୟ ରଖିବା ସହ ବ୍ୟବହାରକାରୀକୁ ଏକ ମୋବାଇଲ ନେଟୱାର୍କ ସହ ଯୋଡ଼ିବାର କାର୍ଯ୍ୟ କରିଥାଏ। ଏହି ସିମ୍ କାର୍ଡକୁ ଜର୍ମାନୀର ମ୍ୟୁନିକ୍ ସହରର GSK ଓ ଡେଭ୍ରିଏଣ୍ଟ ଉଦ୍ଭାବନ କରିଥିଲେ।

ଦ୍ରୁତ ଗତିରେ ନିଆଁ ମାଡ଼ି ଚାଲିଥାଏ। କଙ୍ଗାରୁ ତା ମୋଟା ଲାଙ୍ଗୁଡ଼ ସାହାଯ୍ୟରେ ଡେଇଁଥାଏ। ଲାଙ୍ଗୁଡ଼ ଭୂଇଁରେ ନ ଲାଗିଲେ ସେ ଆଦୌ ଡେଇଁପାରିବନି। ଗୋଟିଏ ଚୁଚୁନ୍ଦ୍ରା ଗୋଟିଏ ରାତି ଭିତରେ ପ୍ରାୟ 250 ଫୁଟ ଲମ୍ବର ଗାତ ଖୋଳିପାରେ। ଚିଲିର ଆଟାକାମା ମରୁଭୂମି ଭିତରେ କାଲମା ନାମକ ଏକ ସହର ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ କେବେ ବି ବର୍ଷା ହୋଇନାହିଁ। ଆପଣ ସମସ୍ତେ ଲାଜକୁଳିଲତା ଦେଖିଥିବେ ଆଉ ଏ କଥା ବି ଜାଣିଥିବେ, ଲାଜକୁଳିଲତାକୁ ସ୍ପର୍ଶ ବା ଛୁଇଁଦେଲା ମାତ୍ରେ ତାର ପତ୍ରଗୁଡ଼ିକ ଝାଉଁଳି ପଡ଼େ। କିନ୍ତୁ ଏମିତି କାହିଁକି ହୁଏ, ସେ କଥା କେବେ ଆପଣଙ୍କ ମନ ଭିତରକୁ ଆସିଛି? କେବେ ଆସିନି ନା ଆଜ୍ଞା। ତେବେ କଥା ହେଉଛି, ଆମେରିକାର ଉଦ୍ଭିଦ ବିଜ୍ଞାନୀ କ୍ଲେବ୍ ବ୍ୟାକ୍ଷ୍ଟୋରୀ ଦୀର୍ଘଦିନ ଗବେଷଣା କରି ପ୍ରମାଣ କରିଛନ୍ତି ଯେ ଉଦ୍ଭିଦମାନେ ବି ସ୍ନେହ, ସମ୍ବେଦନଶୀଳତା ତଥା ଘୃଣା ଆଦି ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି। ସେ ପଲିଗ୍ରାଫ ଯନ୍ତ୍ର ସାହାଯ୍ୟରେ ପ୍ରମାଣ କଲେ ଯେ ଲାଜକୁଳି ଏକ ସମ୍ବେଦନଶୀଳ ଲତା। ଏହାର ପତ୍ରରେ ସମ୍ବେଦନଶୀଳତା ଅଧିକ ପରିମାଣ ହେତୁ ସ୍ପର୍ଶ କଲେ ତାହା ନିମିଳିତ ହୋଇଯାଏ। ବୈଜ୍ଞାନିକ ଦୃଷ୍ଟିରେ ଲାଜକୁଳି ଲତା ଝାଉଁଳିବାର ଅନ୍ୟ ଏକ କାରଣ ଏହାର ପତ୍ର ବୃନ୍ତର ଫୁଲା ନିମ୍ନଭାଗ ଜୀବକୋଷ ସ୍ଥିତାବସ୍ଥାର ପରିବର୍ତ୍ତନ। ଏହାର ପତ୍ରର ଡେମ୍ଫ ଗଛର କାଣ୍ଡରେ ଲାଗି ରହିଥାଏ, ତା ଭିତରେ କୋଷଗୁଡ଼ିକ ଛାଡ଼ି ଛାଡ଼ି ରହିଥାନ୍ତି। ଉଦ୍ଭିଦ କୋଷ ଚାରିପଟେ ଏକ ଆବରଣ ରହିଥାଏ। ଫୁଲା ଜାଗାରେ ରହିଥିବା କୋଷଗୁଡ଼ିକର ଆବରଣ ଭିତରେ ଥିବା ପାଣିର ଚାପରେ କୋଷଗୁଡ଼ିକ ଫୁଲି ଫୁଲି ଡେମ୍ଫକୁ ଉପରକୁ ଟେକି ପତ୍ରଗୁଡ଼ିକୁ ଖୋଲି ରଖିଥାନ୍ତି। ଲତାକୁ ଛୁଇଁଲେ ବା କୌଣସି କାରଣରୁ ହଲିଗଲେ ସେହି ଫୁଲିବା ସ୍ଥାନରୁ ପଟାସିୟମ ଆୟନ ନାମକ ଏକ ରାସାୟନିକ ଦ୍ରବଣ କାଣ୍ଡ ଭିତରକୁ ବହିଯାଏ। ତେଣୁ ଫୁଲା ସ୍ଥାନରେ ଜଳର ଚାପ କମି ମୂଳ ଢିଲା ହୋଇଥିବା ହେତୁ ଡେମ୍ଫଟି ତଳକୁ ଓହଳି ପଡ଼େ ଓ ପତ୍ରଗୁଡ଼ିକ ସଙ୍କୁଚିତ ବା ବୁଜି ହୋଇଯାଆନ୍ତି। ଲତାଗୁଡ଼ିକୁ କିଛି ସମୟ ପାଇଁ ବିବ୍ରତ ବା ବିଚଳିତ ନକଲେ ପତ୍ରଗୁଡ଼ିକ ପୁଣି ପ୍ରାୟ ଅଧଘଣ୍ଟା ପରେ ପୂର୍ବାବସ୍ଥାକୁ ଫେରିଆସନ୍ତି। ଆଉ ବର୍ତ୍ତମାନ ସାରା ପୃଥିବୀରେ ପ୍ରାୟ 500,000 ଜାତିର ଉଦ୍ଭିଦ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଲାଜକୁଳି ପରି ପ୍ରାୟ 450 ଜାତିର ଉଦ୍ଭିଦ ବି ରହିଛନ୍ତି। ଆଉ ଏହି ପ୍ରକାରର ଉଦ୍ଭିଦଗୁଡ଼ିକୁ ମାଇସୋ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଶାଲେଗ୍ରାମ ପାତ୍ର। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 8:45 ହେବାକୁ ଯାଉଛି। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସମାଚାର ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ପ୍ରିୟ ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସିନେ ତରଙ୍ଗରେ ଆପଣଙ୍କୁ ସ୍ୱାଗତ ଜଣାଉଛି ମୁଁ ଗୋପୀନାଥ ସାହୁ। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏମିତି କିଛି ସିନେମା ଅଛି ଯାହାର କାହାଣୀ ଯେତିକି ହୃଦୟସ୍ପର୍ଶୀ ତାହାର ଗୀତଗୁଡ଼ିକ ମଧ୍ୟ ସେତିକି ମଧୁର ଏବଂ ଚିରସବୁଜ। ଆଜିର ଆସରରେ ଆମେ ଶୁଣିବା 1991 ଲୋକପ୍ରିୟ ଚଳଚ୍ଚିତ୍ର ସାଥିର କିଛି ନିର୍ବାଚିତ ଗୀତ। ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରରେ ପ୍ରେମ, ବନ୍ଧୁତ୍ୱ, ତ୍ୟାଗ ଏବଂ ଜୀବନ ସଂଘର୍ଷର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ନାଦିମ ଶ୍ରବଣଙ୍କ ସୁମଧୁର ସଙ୍ଗୀତ ଏବଂ ସମୟ

ଜୀବନ ଏକ ଅନନ୍ତ ଅନ୍ୱେଷଣ, କେବେ ସୁଖର, କେବେ ସଫଳତାର, ଆଉ କେବେ ନିଜ ଅସ୍ତିତ୍ୱର ସନ୍ଧାନ। ଜିନ୍ଦଗି କି ତଲାଶ ମେ ଗୀତଟି ସେହି ଅନୁଭୂତିକୁ ହୃଦୟରେ ଭାଷାରେ ବ୍ୟକ୍ତ କରେ। ଆସନ୍ତୁ ଏବେ ଶୁଣିବା ପ୍ରେମର କୋମଳ ସ୍ପର୍ଶରେ ଭରା ଆଉ ଏକ ଗୀତ, ଆଜ୍ ହମ୍ ତୁମ୍ ଓ ସନମ।